କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆର୍ଯ୍ୟବର୍ତ୍ତ ଦକ୍ଷିଣାବର୍ତ୍ତ ଓ ବ୍ରାହ୍ମବର୍ତ୍ତକୁ ନେଇ ଗଢ଼ି ଉଠିଛି ପୁଣ୍ୟଭୂମି ଭାରତ। ତାର ସଭ୍ୟତା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଧର୍ମ, ଦର୍ଶନରେ ସମୟକ୍ରମେ ବହୁ ସମନ୍ୱୟ ଘଟିଛି। ଶହ ଶହ ବର୍ଷର ପରାଧୀନତା ସତ୍ତ୍ୱେ ଭାରତୀୟ ଆତ୍ମପୁରୁଷର ଗୁରୁ ଗାର୍ମ୍ୟକୁ ଧାରଣ କରି ରଖିଥିଲା ଭାରତୀୟ ବୈଦିକ ସଂସ୍କୃତି ପାଚେତନା। ଏହାର ବୈଶିଷ୍ଟ୍ୟ ହେଉଛି ପ୍ରାଚୀନ ସନାତନ ଧର୍ମ ଧାରଣାରେ ଓ ବିଶ୍ୱାସରେ ଆଧ୍ୟାତ୍ମିକତାର ଐଶ୍ୱର୍ଯ୍ୟ ବିଭୂତି ଉପଲବ୍ଧି। ଆଧ୍ୟାତ୍ମିକତାର ମୂଳ ଲକ୍ଷ୍ୟ ହେଲା ପରମାର୍ଥ ଲାଭ ବା ଭଗବତ କରୁଣା ପ୍ରାପ୍ତି। ସ୍ୱାର୍ଥ ଓ ପରାର୍ଥ ଭାବନାର ମଧୁର ସମନ୍ୱୟରେ ଭାରତୀୟ ଆଧ୍ୟାତ୍ମିକତା ହଜାର ହଜାର ବର୍ଷ ଧରି ମାନବ ସଭ୍ୟତାକୁ ଆଲୋକ ଅଭିସାରରେ ବାଟ କଢ଼ାଇ ନେଇଛି। ସାରା ବିଶ୍ୱର ଅନନ୍ୟ ମହିମା ବୈଦିକ ସଂସ୍କୃତି ଓ ଆଧ୍ୟାତ୍ମିକତାର ଶାଶ୍ୱତ ପ୍ରବାହକୁ ମୁଖ୍ୟତଃ ନାରୀମାନେ ହିଁ ଏଯାବତ ସୁରକ୍ଷିତ ରଖିପାରିଛନ୍ତି। ବିଭିନ୍ନ ପର୍ବପର୍ବାଣି, ପୂଜା ଉତ୍ସବ, ବ୍ରତ ଉପବାସ ମାଧ୍ୟମରେ ମାନବିକ ପ୍ରାଣଚ୍ଛ୍ୱାସର ଅଭିବ୍ୟକ୍ତି ଓ ମୂଲ୍ୟବୋଧକୁ ଉଜ୍ଜୀବିତ କରି ରଖିଛନ୍ତି। ପୁଷ୍ପର ସୁରଭି ଓ ଆକାଶର ଜ୍ୟୋତି ପରି ଏସବୁ ଧର୍ମାନୁଷ୍ଠାନ ଭାରତୀୟ ଆଧ୍ୟାତ୍ମିକତାର ପ୍ରକାଶ। ଉତ୍କଳ ଭୂମିରେ ଏହି ଧାର୍ମିକ ପରମ୍ପରା କ୍ରମଶଃ ଜୈନ, ବୌଦ୍ଧ, ବୈଷ୍ଣବ, ଶାକ୍ତ, ଶୈବ, ରୁଦ୍ର, ଗାଣପତ୍ୟ, ମହିମା, ଶୂନ୍ୟବାଦ ବହୁ ଭାବରେ ବିକଶିତ ହୋଇଛି। ଉପନିଷଦର କୋଁ ଅହଂ ସ୍ୱ ଅହଂ ବ୍ରହ୍ମ ସ୍ୱରୂପମ୍ ଏକମେବା ଦ୍ୱିତୀୟଂ ନାସ୍ତି କାଳକ୍ରମେ ବିସ୍ତାରିତ ହୋଇଛି। ଓଡ଼ିଶାର ଜନମାନସ ଏ ସମସ୍ତ ଚିନ୍ତନକୁ ଯୁକ୍ତି ଓ ପ୍ରଜ୍ଞା ମାଧ୍ୟମରେ ଆତ୍ମସ୍ଥ କରିଛନ୍ତି। ଭାରତୀୟ ଦର୍ଶନ ଅନୁସାରେ ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ସଂହାରକର୍ତ୍ତା ହେଉଛନ୍ତି ଶିବ। ପୁଣି ବିଷ୍ଣୁ ହେଉଛନ୍ତି ପରମ ବ୍ରହ୍ମ, ପ୍ରେମମୟ, ଆନନ୍ଦମୟ। ପରମ୍ବ୍ରହ୍ମ ନାରାୟଣ ବା ବିଷ୍ଣୁଙ୍କୁ ଆଜି ପୂଜା କରାଯାଉଥିବାରୁ ଏହାକୁ ଅନନ୍ତ ବ୍ରତ କୁହାଯାଇଥାଏ। କ୍ଷୀର ସମୁଦ୍ରରେ ଅନନ୍ତ ଶୟନରେ ଅନନ୍ତ ସପ୍ତପିଣୀ ନାଗଙ୍କ କୂଳରେ ଲକ୍ଷ୍ମୀ ସରସ୍ୱତୀ ସେବିତ ବିଷ୍ଣୁ ହିଁ ଆଜି ବିଶେଷ ଭାବରେ ଉପାସିତ ହୁଅନ୍ତି। ଏହି ଅନନ୍ତ ସର୍ବବ୍ୟାପୀ, ନିର୍ଗୁଣ, ସଗୁଣ, ଅରୂପ, ସଚିଦାନନ୍ଦ, ନିରାକାର, ସାକାର, ପରମ୍ବ୍ରହ୍ମ, ସନାତନ, ପ୍ରଣବ, ଯଜ୍ଞପତି, ଜୀବ ପରମ, ମହାକାଳ, ସ୍ଥାବର ଜଙ୍ଗମ, ସର୍ବତ୍ର ବିଦ୍ୟମାନ, ନିଖିଳ ବିଶ୍ୱ ବ୍ରହ୍ମାଣ୍ଡର ପରମାତ୍ମା ସ୍ୱରୂପ। ସେ ଶ୍ୱେତବର୍ଣ୍ଣ, ଚତୁର୍ଭୁଜ, ଶଙ୍ଖଚକ୍ର, ଗଦାପଦ୍ମଧାରୀ, ସର୍ବାଳଙ୍କାର ଭୂଷିତ, ପଦ୍ମନାଭ, ସେ ଆଦିତ୍ୟ, ସୋମ, ବ୍ରହ୍ମା, ବିଶ୍ୱରୂପ, ଶିବ, ମନୁ, ପରମଯୋଗୀ ରୁଦ୍ର, ଅଷ୍ଟବସୁ, ନକ୍ଷତ୍ର, ଦଶ ଦିଗପାଳ, ସପ୍ତ ଋଷି, ସମୁଦ୍ର, ପର୍ବତ୍ର, ଧ୍ରୁମ, ଅରଣ୍ୟ, ପୃଥିବୀ, ପାତାଳ ଅର୍ଥାତ୍ ଚତୁର୍ଦ୍ଦଶ ଭୁବନର ପ୍ରାଣ ସ୍ୱରୂପ ପରମ ବ୍ରହ୍ମ। ଏହି ମହାନ ସ୍ରଷ୍ଟାଙ୍କୁ ଅନନ୍ତ ବ୍ରତଧାରୀମାନେ ନିଷ୍ଠାର ସହିତ ବିଧିବିଧାନ ମୁତାବକ ପୂଜା ଉପାସନା କରିଥାନ୍ତି। ଏହି ବ୍ରତ ପାଳନର ନାନା ବିଧି ରହିଛି। ଔପଚାରିକତା ଅପେକ୍ଷା ଆତ୍ମିକ ପରାକାଷ୍ଠା ଏହି ବ୍ରତ ପାଇଁ ବିଶେଷ ଆବଶ୍ୟକ। ଗୋଟିଏ ଦିନ ଆଗରୁ ବ୍ରତଧାରୀମାନେ ଦିନରେ ମାତ୍ର ଗୋଟିଏ ଥର ଭୋଜନ କରିଥାନ୍ତି। ବ୍ରତ ଦିନ ଷୋଡ଼ଶ ଉପଚାରରେ ପୂଜା କରିଥାନ୍ତି ବ୍ରତଧାରୀମାନେ। ସମ୍ପୂର୍ଣ୍ଣ ଉପବାସ ବା କାଷ୍ଠା କରନ୍ତି। 14 ପ୍ରକାର ଫଳ, ଫୁଲ, ନୈବେଦ୍ୟ, ପିଠାପଣା ପ୍ରଭୃତି ଯୋଗାଡ଼ କରାଯାଏ। ଏହି ଭେଦଙ୍କ ବିଶିଷ୍ଟ ପୂଜା ସରଞ୍ଜାମ ବିଶେଷ ଭାବରେ 14 ବ୍ରହ୍ମାଣ୍ଡକୁ ପ୍ରତୀକିତ କରିଥାନ୍ତି। ପାଟ ସୁତୁଲିରେ ନାଲି ହଳଦିଆ ରଙ୍ଗର ବ୍ରତ ଧାରଣ କରାଯାଏ। ଯେଉଁମାନେ ଏହି ବ୍ରତ ନଦୀରୁ ପାଆନ୍ତି ସେମାନେ 14 ବର୍ଷ ଏହି ବ୍ରତ କରିବା ନିୟମ ରହିଛି। 14 ବର୍ଷ ପୂର୍ଣ୍ଣ ହେଲେ ସେମାନେ ବ୍ରତ ଉଜେଇ ନଦୀରେ ବିସର୍ଜନ ଦିଅନ୍ତି। ଚାହିଁଲେ ପୁନର୍ବାର ବ୍ରତ ପୂଜା କରିପାରନ୍ତି। ଅନନ୍ତ

ବ୍ରତ ପାଳନର ତାତ୍ପର୍ଯ୍ୟ ହେଉଛି ଗୃହାଙ୍ଗନରେ ଥିବା ନାରୀମାନେ ସଂଯମ, ଶୃଙ୍ଖଳା, ପବିତ୍ରତା ଓ ଆତ୍ମବିଶ୍ୱାସ ଲାଭ କରିବା। ସମାଜକୁ ଶୃଙ୍ଖଳିତ କରିବାରେ ଏହି ବ୍ରତ ପାଳନର ଉପଯୋଗିତା ଉପଲବ୍ଧ ହୋଇଥାଏ। ସାମାଜିକ ଓ ସାଂସ୍କୃତିକ ଜୀବନକୁ ଏହା ସମୃଦ୍ଧ କରେ, ବୃଦ୍ଧିମନ୍ତ କରେ, ଐଶ୍ୱର୍ଯ୍ୟଶାଳୀ କରେ ଓ ବିଭବମନ୍ତ କରିଥାଏ। ବୈକୁଣ୍ଠ ସମାନ ସେହି ଘର ପରିଣତ ହୋଇଥାଏ।

ଆକାଶବାଣୀ କଟକ ପ୍ରଚାର କରୁଛ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 168ତମ ଭାଗ। ବେପାର ସମ୍ପାଦନା ଡକ୍ଟର ଦଶରଥୀ ଦାସ। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନା ବସନ୍ତ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 168ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀଶ୍ୟାମ ତ୍ରିପାଠୀ, ପ୍ରମୋଦ ମିଶ୍ର, ସେବାରାଣୀ ମହାପାତ୍ର, ସଙ୍ଗୀତା ଗୋସାଇଁ, ବେତାର ସମ୍ପାଦନା ଡକ୍ଟର ଦଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ମୁଖ୍ୟ ଅଭିବୃଦ୍ଧି ଅବସ୍ଥାରେ ଜୈବିକ ପ୍ରଣାଳୀରେ କାତି ପୋକର ପରିଚାଳନା ପାଇଁ ଜବଖାଲିଧାନ ଜାତୀୟ ସାର ଏକାଥରେ ପ୍ରୟୋଗ ନ କରି ଭାଗ ଭାଗ କରି ପ୍ରୟୋଗ କରନ୍ତୁ। ଏକର ପ୍ରତି ଏକ କିଲୋଗ୍ରାମ ମେଟ୍ରାହାଜିୟମ ଆନିସ ପିଲାଇ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଟମାଟୋ ବା ବିଲାତି ବାଇଗଣର ଚାରା ଅବସ୍ଥାରେ ବିହନ ବିଶୋଧନ ପାଇଁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନ ପ୍ରତି 2 ଗ୍ରାମ କାର୍ବୋସ୍ଟିନ ଓ ଥିରାମର ମିଳିତ ପିମ୍ପିନାଶକ କିମ୍ବା 4 ଗ୍ରାମ ଇମିଡ଼ କ୍ଲୋପ୍ରିଡ୍ ମିଶାଇ ବିଶୋଧନ କରନ୍ତୁ। ବିଶୋଧିତ ମଞ୍ଜିକୁ 2.5 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ବ୍ୟବଧାନରେ 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ଶୀଘ୍ର ଗଜା ହେବା ପାଇଁ ପଟାଳିକୁ ପାଳ କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ମଞ୍ଜି ବୁଣିବାର 15 ଦିନ ପରେ 2 ଗ୍ରାମ କାର୍ବେଣ୍ଡାଜିମ ସହିତ ମାଙ୍କଜେବକୁ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। 3-4 ସପ୍ତାହର ତଳିକୁ ମୁଖ୍ୟ ଜମିରେ ରୋପଣ କରନ୍ତୁ। ଲଙ୍କା ମରିଚ ଫସଲର କେତେକ ଉନ୍ନତ କିସମଗୁଡ଼ିକ ହେଉଛି ପୁଷା ସଦାବାହାର, ସୂର୍ଯ୍ୟମୁଖୀ, ସିନ୍ଦୁରୀ, ଉତ୍କଳ ଆଭା, ଉତ୍କଳ ରଶ୍ମି, କାଶୀ ଆଭା, କାଶୀ ଅନମୋଲ, କାଶୀ ରତ୍ନ, କାଶୀ ତେଜ, ପଞ୍ଜାବ ଲାଲ, ଅର୍କ ସୁଫଳା, ଅର୍କ ଲୋହିତ, ଉତ୍କଳ ରାଗିଣୀ ଏବଂ ହାଇବ୍ରିଡ୍ କିସମଗୁଡ଼ିକ ହେଉଛି କାଶୀ ତେଜ, କାଶୀ ଆଭା, କାଶୀ ଅନମୋଲ, କାଶୀ ଗୌରବ, କାନ୍ତି, ସିନ୍ଦୁରା, ସୁଜାତା, ସୂର୍ଯ୍ୟ ଏବଂ ଜ୍ୟୋତି। ଏକକର ଲଙ୍କା ଚାଷ ପାଇଁ 400-600 ଗ୍ରାମ ଅଧିକ ଅମଳକ୍ଷମ କିସମ ଓ 80-100 ଗ୍ରାମ ଶଙ୍କର କିସମ ବିହନ ଦରକାର ହୋଇଥାଏ। ମଞ୍ଜି ବୁଣିବା ପୂର୍ବରୁ 2 ଗ୍ରାମ କାର୍ବୋସ୍ଟିନ ଓ ଥିରାମର ମିଳିତ ଫିମ୍ପିନାଶକକୁ ମିଶାଇ ବିହନକୁ ବିଶୋଧନ କରନ୍ତୁ। 40-45 ଦିନ ପୂର୍ବରୁ ମଞ୍ଜି ପକାନ୍ତୁ। 3 ମିଟର ଲମ୍ବ, 1 ମିଟର ଓସାର, 10-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। 1 ଏକର ଜମିରେ ତଳି ରୋଇବା ପାଇଁ 40 ବର୍ଗମିଟର ଜମିରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବର୍ଗମିଟର ପ୍ରତି 5 କିଲୋଗ୍ରାମ କମ୍ପୋଷ୍ଟ ଏବଂ 85 କିଲୋଗ୍ରାମ 15-15-15 ଏନ୍ପିକେ ମିଶ୍ରିତ ସାର, 100 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡକୁ 7 ଦିନ ପୂର୍ବରୁ ମିଶାଇ ପ୍ରୟୋଗ କରନ୍ତୁ। ବର୍ଷା ଛାଡ଼ିଗଲା ପରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି, ପୋଟଳ, ଲାଉ ଇତ୍ୟାଦି ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ଫୋଷ୍ଟାଇଲ୍ ଏଲ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିର କିଛି ଉନ୍ନତ କିସମଗୁଡ଼ିକ ହେଲା ଉତ୍କଳ ଗୌରବ, ଅର୍କ ଅଭୟ, ଅର୍କ ଅନାମିକା, ପର୍ବାଣୀ କ୍ରାନ୍ତି, ପୁଷା ସବାନୀ, COAK, ପୁଷା A4, ଅର୍କ ନିକିତା, କାଶୀ ଚମନ, ପୁଷା ମଖମଲ୍ଲି ଓ କିଛି ହାଇବ୍ରିଡ୍ ବା ଶଙ୍କର କିସମଗୁଡ଼ିକ ହେଉଛି ରାଧିକା, ଶକ୍ତି, ସମ୍ରାଟ ଇତ୍ୟାଦି। ଏକର ପ୍ରତି 8 କିଲୋଗ୍ରାମ ସାଧାରଣ କିସମ, 2-2.5 କିଲୋଗ୍ରାମ ଶଙ୍କର କିସମ ବିହନ ବୁଣିବା ପାଇଁ ଆବଶ୍ୟକ। ବିହନ ଲଗାଇବା ପୂର୍ବରୁ ମଞ୍ଜିକୁ କିଛି ଘଣ୍ଟା ପାଇଁ ପାଣିରେ ବୁଡ଼ାଇ ବତୁରାଇ ଦିଅନ୍ତୁ। ପ୍ରତି କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବୋସ୍ଟିନ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରି ବୁଣନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ଅବସରରେ ଲାଭାଂଶ ବଣ୍ଟନ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର କୃଷି ଶିକ୍ଷା ସଦନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ 17 କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମଘରର ଲୋକାର୍ପଣ ସହ 4 ଆଦର୍ଶ ମଣ୍ଡି ଓ 3 ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 24 ମଧ୍ୟରେ ଅବପାତ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଉପକୂଳ ଜିଲ୍ଲାରେ ଗତ 24 ମଧ୍ୟରେ ପ୍ରବଳ ବର୍ଷା ହୋଇଯାଇଛି। ରାଜ୍ୟର 7 ସ୍ଥାନରେ ଅତି ପ୍ରବଳ ବର୍ଷା ଓ 58 ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୋରାପୁଟର ଶିମିଳିଗୁଡ଼ାରେ ସର୍ବାଧିକ 193.9 mm ବର୍ଷା ରେକର୍ଡ କରାଯାଇଛି। ଅବପାତ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି। ରାୟଗଡ଼ାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ 4 ଟ୍ରେନ୍ ବାତିଲ କରାଯାଇଥିବା ବେଳେ 6 ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେଠାରେ ବିପଦ ସଂକେତ ସ୍ତର 18.33 meter ଥିବା ବେଳେ ବର୍ତ୍ତମାନ ଜଳସ୍ତର 18.35 meter ରହିଛି। ନବରଙ୍ଗପୁର ଇନ୍ଦ୍ରାବତୀ ଜଳଭଣ୍ଡାରର 3rd ଗେଟ୍ ଖୋଲାଯାଇଛି। 3 ଗେଟ୍ ଦେଇ ପ୍ରତି ସେକେଣ୍ଡରେ 973 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ କୃଷି, ଉଦ୍ୟାନ କୃଷି ଏବଂ ମତ୍ସ୍ୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ ନେଇ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ୱିତ କ୍ଲଷ୍ଟର ବିକାଶ ପଦକ୍ଷେପ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ, ନୀତି ଆୟୋଗ ଏବଂ ଓଡ଼ିଶା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଦ୍ୱାରା ଆୟୋଜିତ କର୍ମଶାଳାରେ ପରିଷଦର ଅଧ୍ୟକ୍ଷ ଏସ୍ ମହେନ୍ଦ୍ର ଦେବ ଯୋଗଦେଇ କୃଷି ଆୟ ଭିତ୍ତିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁଗର୍ ବିକଶିତ ଓଡ଼ିଶାର ସଫଳତା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଓଡ଼ିଶା ସେବା ଆଇନ ସେବା ପ୍ରାଧିକରଣର ନୂତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କୁ ମନୋନୀତ କରାଯାଇଛି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜଷ୍ଟିସ୍ ରାଉତରାୟ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ସମସ୍ତ ଆଇନ ସେବା କାର୍ଯ୍ୟକ୍ରମର ପ୍ରଶାସନିକ ଓ ନୀତିଗତ ଦିଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ। ଦେଶବ୍ୟାପୀ ଆଜି ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 111ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଅଂଶଗ୍ରହଣ କରିବାର କାର୍ଯ୍ୟ

0: ସୂଚୀ ରହିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତଦେବଙ୍କ ବ୍ରତ ପାଳନ କରାଯିବ। ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ମୁକ୍ତିମଣ୍ଡପ ନିକଟରେ ଥିବା ଅନନ୍ତ ବିଗ୍ରହଙ୍କ ପାଖରେ ମହାସ୍ନାନ ନିତ୍ୟ ଭୋଗ କରାଯାଇ ଅନନ୍ତ ବ୍ରତ କଥା ପାଠ କରାଯିବ। ଯୁକ୍ତ ଦୁଇ କଳା ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଆସନ୍ତା ଅକ୍ଟୋବର ମାସ 1 ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। 1-9 ତାରିଖ ମଧ୍ୟରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ। ରେଗୁଲାର ଛାତ୍ରଛାତ୍ରୀ ଅକ୍ଟୋବର 26-11 ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ ବୋଲି ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ଜରିଆରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ହେଉଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ସେବା ସଂକଳ୍ପ ଅଭିଯାନ ଅଧୀନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାର ଷଷ୍ଠ ଦିନରେ ଗତକାଲି ଭାରତ 5 ପଦକ ହାସଲ କରି ମୋଟ 17 ପଦକ ସହ ତାଲିକାର 15 ସ୍ଥାନରେ ରହିଛି। ମହିଳା ଉଷୁରେ ରଶ୍ମିନା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ରିଲେ ଦୌଡ଼ରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଛି। ମହିଳା 10,000 ମିଟର ଦୌଡ଼ରେ ସୀମା କୁମାରୀ କାଂସ୍ୟ ପଦକ ଜିତିଛନ୍ତି। ଉଭୟ ପୁରୁଷ ଓ ମହିଳା ହକି ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମ ସ୍ୱାସ୍ଥ୍ୟରେ ଆଲୋଚନା ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚକ ଡକ୍ଟର ଇନ୍ଦୁଭୂଷଣ କର।
2: ଦାନ୍ତ ଉଠିବା ପାଇଁ ଗୋଟେ ସମୟ ଅଛି, ସେ ସମୟରେ ଦାନ୍ତ ଗୁଡ଼ିକ ଉଠେ। ଆମ ପାଟି ଭିତରେ 2 ଦାନ୍ତ, ଗୋଟିଏ ହେଲା ସ୍ଥାୟୀ ଦାନ୍ତ ଆଉ ଗୋଟେ ହେଲା ଅସ୍ଥାୟୀ ଦାନ୍ତ। ଅସ୍ଥାୟୀ ଦାନ୍ତ ଯାହାକୁ ଆମେ ମିଲ୍କ ଟୁଥ୍ ବା ଦୁଧ ଦାନ୍ତ କହୁ, ସେଗୁଡ଼ିକ ଉଠିବା ଆରମ୍ଭ କରନ୍ତି 6 ବୟସରୁ ଆଉ ରୁହନ୍ତି 10 ପର୍ଯ୍ୟନ୍ତ। ସ୍ଥାୟୀ ଦାନ୍ତ ଉଠିବା ଆରମ୍ଭ ହୁଏ 6 ବୟସରେ ଆଉ ସାରା ଜୀବନ ରହିବା କଥା। ଏବେ ଦେଖିବା ଦାନ୍ତ ଅସମୟରେ ପଡ଼େ କାହିଁକି। ଦାନ୍ତ ଗୁଡ଼ିକ ଠିକ୍ ଗୋଟେ ଗଛ ଯେମିତି ମାଟି ଭିତରେ ପୋତା ହେଇଥାଏ, ଠିକ୍ ସେଭଳିଆ ଦାନ୍ତ ଗୁଡ଼ିକ ହାଡ଼ ଭିତରେ ରଜୁ ସାହାଯ୍ୟରେ ବନ୍ଧା ହେଇଥାନ୍ତି, ତା ଉପରେ ମାଢ଼ି ତାକୁ ଆଚ୍ଛାଦନ କରି ରହିଥାଏ। କୌଣସି କାରଣରୁ ଯଦି ଏ ରଜୁ ଗୁଡ଼ିକ ୱିକ୍ ବା ଦୁର୍ବଳ ହେଇଯାଆନ୍ତି ତାହେଲେ ଦାନ୍ତକୁ ଧରି ରଖିଲା ଭଳିଆ କିଛି ନଥାଏ। ଠିକ୍ ଯେମିତି ଗଛ ମୂଳରୁ ମାଟି ଖସିଗଲେ ଗଛ ଦୋହଲିବା ଆରମ୍ଭ କରେ, ତାପରେ ପଡ଼ିଯାଏ। ତେଣୁ ଏହି ରଜଗୁଡ଼ିକ ଦୁର୍ବଳ ହୁଅନ୍ତି କାହିଁକି? ରଜଗୁଡ଼ିକ ଦୁର୍ବଳ ହେବାର କାରଣ ପ୍ରଥମତଃ ଦେଖିବା, ଯେଉଁଟା ଅତି ସାଧାରଣ ଜିନିଷ, ଦାନ୍ତର ଯତ୍ନ ନେଉନାହୁଁ। ଦାନ୍ତର ଯତ୍ନ ନ ନେଲେ ଦୁଇ ଦାନ୍ତ ଭିତରେ ଫାଙ୍କ ରୁହେ, ଫାଙ୍କ ଭିତରେ ଖାଦ୍ୟ ରହେ, ପାନ ଚୋବାଉଥାଉ, ଗୁଆ ଗୁଡ଼ିକ ରହି ସେଗୁଡ଼ିକ ଫୁଲି ଯାଆନ୍ତି। ଦି ଦାନ୍ତ ମଧ୍ୟରେ ଗୁଆ ରହିଲେ ଗୁଆ ଫୁଲି ଦାନ୍ତ ଗୁଡ଼ିକ ଭିତରେ ପକେଟ୍ ବା ଗର୍ତ୍ତ ସୃଷ୍ଟି କରନ୍ତି, ସେ ଗର୍ତ୍ତ ଆସ୍ତେ ଆସ୍ତେ ବଢ଼େ। ତେଣୁ ଯେତେ ଗର୍ତ୍ତ ବଢ଼ିବ ରଜୁ ଗୁଡ଼ିକ ସେତେ ଦୁର୍ବଳ ହେଇଯିବ। ରଜୁ ଗୁଡ଼ିକ ଦୁର୍ବଳ ହେଇଗଲେ ଦାନ୍ତ ଚାରିପଟେ ଯେଉଁ ଅସ୍ଥି ଥାଏ ସେ ଟିକେ ପତଳା ଅସ୍ଥି, ଗୋଡ଼ ହାତ ଏଗୁଡ଼ ଭଳି ସେଗୁଡ଼ାକର ବେଶୀ ଦମ୍ଭ ନଥାଏ। ତେଣୁ ସେ ଯେଉଁ ନରମ ଅସ୍ଥି ଗୁଡ଼ିକ ଆସ୍ତେ ଆସ୍ତେ ଆସ୍ତେ କ୍ଷୟ ହେଇଯାଆନ୍ତି। କ୍ଷୟ ହେଲା ଫଳରେ ଦାନ୍ତ ହଲିବା ଆରମ୍ଭ କରେ, ଦାନ୍ତ ପଡ଼ିଯାଏ। ଏହାପରେ ଦେଖିବା ଆଘାତଜନକ ରୋଗ ବି ଦାନ୍ତ ବେଳେବେଳେ ପଡ଼ିଯାଏ। ଆପଣ ଦେଖିବେ ସାଧାରଣତଃ ଆମେ ଯେତେବେଳେ ଆଘାତ କଥା କହୁ ମାରିକିରି ଦାନ୍ତ ଭାଙ୍ଗିଦେବି, ତା କାରଣ ହେଲା ମୁହଁର ସବୁଠାରୁ ଆଗରେ ଅଛି ଦାନ୍ତ। ତେଣୁ ଯେତେବେଳେ ଆଘାତ ଲାଗେ ମୁହଁ ମାଡ଼ି ପଡ଼ିଲେ ୟୁଜୁଆଲି ଦାନ୍ତ ଗୁଡ଼ାକ ଆଗ ଆଘାତ ପାଆନ୍ତି ଓ ଆଗ ଭାଙ୍ଗିଯାଆନ୍ତି। ତେଣୁ ଅସମୟରେ ଦାନ୍ତ ପଡ଼ିବାର ତାହା ବି ଗୋଟେ କାରଣ। ଏହା ଛଡ଼ା କିଛି କିଛି ରୋଗ ହେଲେ ଦାନ୍ତ ଅସମୟରେ ପଡ଼ିଯାଏ, ଯଥା ପୁଷ୍ଟିକର ଖାଦ୍ୟ ଖାଇନଥିବେ, ତେଣୁ ଏ ରଜୁ ବା ଯେଉଁ ଅସ୍ଥି ଏଗୁଡ଼ିକ ଦୁର୍ବଳ ଥାନ୍ତି, ପଡ଼ିଯାଏ। ବା ମାଢ଼ିରେ ଯଦି ଘା ହବ, ମାଢ଼ି ଘା ହେଲେ ସଂଲଗ୍ନ ଅସ୍ଥି ଏବଂ ରଜୁ ଗୁଡ଼ିକ ଆସ୍ତେ ଆସ୍ତେ ଖାଇନେବ ଯେକୌଣସି ଘା, ଆଉ ସବୁଠୁ ତ ବଡ଼ ଘା ଆଜିକାଲି କ୍ୟାନ୍ସର। ତେଣୁ ସେଥିପାଇଁ ଯଦି କୌଣସି ଘା ଟିକେ ହେଲା ତାର ଆମେ ଯତ୍ନ ନେଲେନି, ବଢି ବଢି ବଢି ବଢି ସେ ଅସ୍ଥି ମଜା ଖାଇଯାଏ। ତେଣୁ ଅସମୟରେ ଯଦି ଦାନ୍ତ ହେଲେ ଆମେ ତାର ପ୍ରତିକାର କରିବା ଉଚିତ। କାହିଁକି ଅସମୟରେ ହଲିଲା ଏହାକୁ ନେଇ ଦେଖାଇଦେଲେ ହୁଏତ ଆମ କାରଣ ଜାଣିପାରିବା। ଏହା ଛଡ଼ା ଦାନ୍ତ ଶୀଘ୍ର ପଡ଼ିବାର କାରଣ ହେଲା ଯାହା ଆପଣଙ୍କୁ କହିଥିଲି ବର୍ତ୍ତମାନ, କିଛି ରୋଗ ଯୋଉଟାକି ଅସ୍ଥି ଆଉ ରଜକୁ ସବଳ କରିବାରେ ସାହାଯ୍ୟ କରନ୍ତି ସେଇଗୁଡ଼ିକ ଧରନ୍ତୁ ରକ୍ତଜନିତ ରୋଗ, ଲିକ୍ୟୁମିଆ ବା ଅନ୍ୟ କୌଣସି ରୋଗ ଯୋଉଥିରେ କି ହାଡ଼ ଗୁଡ଼ିକ ନରମ ହେଇଯାଏ, ସେଗୁଡ଼ିକ ବୋନ୍ ଫମ୍ପା ହେଇଯାଏ, ସେସବୁଥିରୁ ବି ଦାନ୍ତ ଦୁର୍ବଳ ହେଇ ଦାନ୍ତ ଅସମୟରେ ପଡ଼ିଯାଏ।

ସେମିତି ଦାନ୍ତର ପଡ଼ିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକ 70-80 ବର୍ଷ ପର୍ଯ୍ୟନ୍ତ ବି ତାଙ୍କ ଦାନ୍ତ ଦମ୍ଭ ଥାଏ। ତାର କାରଣ ଦାନ୍ତର ଯତ୍ନ, ରଜୁ ଗୁଡ଼ିକ ଯେମିତି ଠିକ ରହିବ, ଦାନ୍ତର ହାଡ଼ ଗୁଡ଼ିକ ଯେମିତି ଠିକ ରହିବ, ତାକୁ ଧରି ରଖିବ, ତାହେଲେ ଦାନ୍ତ ଅସମୟରେ ପଡ଼େ ନାହିଁ। ନହେଲେ ଅସମୟରେ ଦାନ୍ତ ପଡ଼ି ଆମେ ଖାଇବା ପିଇବାରେ ଅସୁବିଧା ଭୋଗ କରିବା ଏବଂ ନାନା

0: ହ୍ରାସ କରି ଦେଶର ବ୍ୟବସାୟ କରିବାର ପ୍ରକ୍ରିୟାକୁ ଅଧିକ ସରଳୀକରଣ କରିବା ସହିତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଘରୋଇ କ୍ଷମତା ନିର୍ମାଣକୁ ବୃଦ୍ଧି କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାରେ ବ୍ୟକ୍ତିଗତ କାରଖାନାରୁ ଆରମ୍ଭ କରି ଏକ ସମ୍ପୂର୍ଣ୍ଣ ମୂଲ୍ୟଭିତ୍ତିକ ଶୃଙ୍ଖଳ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରାଯାଇଛି। ବିଶେଷକରି ପ୍ରୋତ୍ସାହନ ସଂଯୁକ୍ତ ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟକ୍ରମ, ଶିଳ୍ପଭିତ୍ତିକ କରିଡର, ଗମନାଗମନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଏବଂ ଜାତୀୟ ସିଙ୍ଗଲ ୱିଣ୍ଡୋ ସିଷ୍ଟମକୁ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ସଫଳ କାର୍ଯ୍ୟକାରିତା ଦ୍ୱାରା 2014-15 ମସିହାରେ ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପରିମାଣ 1.9 ଲକ୍ଷ କୋଟି ଟଙ୍କା ଥିବାବେଳେ 2025-26 ଏହି ପରିମାଣ 13.11 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଭାରତ ମୋବାଇଲ ଫୋନ୍ ଆମଦାନୀ କରୁଥିବା ବେଳେ ମେକ୍ ଇନ୍ ଇଣ୍ଡିଆର ସଫଳ କାର୍ଯ୍ୟକାରିତା ମାଧ୍ୟମରେ ବର୍ତ୍ତମାନ ଦେଶରୁ ମୋବାଇଲ ଫୋନ୍ ରପ୍ତାନୀ ପରିମାଣ ବହୁଗୁଣିତ ହୋଇପାରିଛି। ଦେଶରେ ବ୍ୟବହାର କରାଯାଉଥିବା ମୋବାଇଲ ଫୋନ୍ର 19.9% ଭାରତରେ ନିର୍ମାଣ କରାଯାଉଛି। ଏହାଛଡ଼ା 14 ପ୍ରୋତ୍ସାହନ ସଂଯୁକ୍ତ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ 2.40 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 14 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ମେଡ୍ ଇନ୍ ଇଣ୍ଡିଆ ଲେବୁଲ ବର୍ତ୍ତମାନ ବିଶ୍ୱସ୍ତରରେ ଏକ ବିନିର୍ମାଣ ହବ୍ ରୂପେ ରୂପାନ୍ତରିତ ହୋଇପାରିଛି। ମେକ୍ ଇନ୍ ଇଣ୍ଡିଆର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
1: ଜବ ହମ୍ ଆପକୋ ମେକ୍ ଇନ୍ ଇଣ୍ଡିଆ କି ବାତ କରତେ ହୈ ତବ ଆପକେ ଉତ୍ପାଦନ କେ ଲିଏ ଏକ ବହୁତ ବଡ଼ା ବାଜାର अपने आप खड़ा करने का हम अवसर देते हैं। हमने भारत की अर्थव्यवस्था को जिस प्रकार के बदलाव लाना है, उस बदलाव में एक तरफ मैन्युफैक्चरिंग ग्रोथ को बढ़ाना है, एट द सेम टाइम उसका सीधा बेनिफिट हिंदुस्तान के नौजवानों को मिले, उसे रोजगार मिले, ताकि गरीब से गरीब परिवार की आर्थिक स्थिति में बदलाव आए।
0: ନବସୃଜନ ପ୍ରତିଯୋଗିତାର ପ୍ରଥମ ସଂସ୍କରଣକୁ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ବେଙ୍ଗାଲୁରୁରେ ଉଦ୍ଘାଟନ କରିବେ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନବସୃଜନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ ଦିଗରେ ଯୁବବର୍ଗଙ୍କୁ ଏହି ପ୍ରତିଯୋଗିତା ସହାୟକ ହେବ। 5 ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ସ୍ୱଚ୍ଛ ଏବଂ ନିରନ୍ତର ଭାରତ, ସମୃଦ୍ଧ କୃଷକ ଓ ସମୃଦ୍ଧ ଭାରତ, ସୁସ୍ଥ ଓ ସମାବେଶୀ ଭାରତ, ଶିକ୍ଷିତ ଓ ଦକ୍ଷ ଭାରତ ଏବଂ ସୁରକ୍ଷିତ ଭାରତ। ବିଭିନ୍ନ ବିଦ୍ୟାଳୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ, ପଲିଟେକ୍ନିକ୍ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତା ଡିସେମ୍ବର ମାସରେ ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଶିକ୍ଷା ମନ୍ତ୍ରଣାଳୟ, ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଦେଶବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 8 ପୂରଣ ହୋଇଛି। ଏହାଛଡ଼ା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମଧ୍ୟ ଆଜି 5 ପଦାର୍ପଣ କରିଛି। ଏହି ଅବସରରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆରୋଗ୍ୟ ମନ୍ଥନ 2026 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଭାରତର ଡିଜିଟାଲ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ବୀମା ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆରୋଗ୍ୟ ମନ୍ଥନରେ ଆଲୋଚନା କରାଯିବ। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସଶକ୍ତ ପ୍ରତିରକ୍ଷା ଭାଗିଦାରୀକୁ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗର୍ଗ ପ୍ରଶଂସା କରିଛନ୍ତି। ଗତକାଲି ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଚାଲିଥିବା ଭାରତ ଆମେରିକା ମିଳିତ ସାମରିକ ଅଭ୍ୟାସ ଯୁଦ୍ଧାଭ୍ୟାସ 2026 ପ୍ରତ୍ୟକ୍ଷ ଭାବେ ଦେଖିବା ପରେ ଶ୍ରୀ ଗର୍ଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହା କହିଛନ୍ତି। ସେ କହିଛନ୍ତି, ଦୁଇ ଦେଶର ସାମରିକ ବାହିନୀ ମିଳିତ ଭାବେ କରୁଥିବା ଏହି ଅଭ୍ୟାସ ଅନେକ ପ୍ରଭାବଶାଳୀ। ଦ୍ୱିପକ୍ଷ ସାମରିକ ଅଭ୍ୟାସ ଏହି ସଂସ୍କରଣରେ ପ୍ରତ୍ୟେକ ଦେଶର 600 ଯବାନ ଅଂଶଗ୍ରହଣ କରିଛନ୍ତି। ଏହି ଅଭ୍ୟାସ ଉଭୟ ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ଓଲିଠାରେ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସ ଆସନ୍ତା 28 ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ଭାରତ 2 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ପାଇଛି। ମିକ୍ସଡ୍ 4x400 meter ରିଲେ ପ୍ରତିଯୋଗିତାରେ ମନୁ ଟିଏସ୍, ଓବାମା ଏମ୍ଆର୍, ବିଶାଲ ଟିକେ ଏବଂ ବିଦ୍ୟା ରାମରାଜ ମିଳିତ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା 10,000 meter ବର୍ଗରେ ସୀମା କୁମାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତ 16 ମଧ୍ୟରେ ଏହି ବର୍ଗରେ ଭାରତ ପ୍ରଥମ ଏସିଆ ପ୍ରତିଯୋଗିତା ମେଡାଲ ହାସଲ କରିଛି। ସେହିଭଳି ରୋଷିବିନା ଦେବୀ ଉଷୁ ମହିଳା 60 kg ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସତନାମ ସିଂ ଓ ସଲମାନ ଖାନ୍ ଡବଲ୍ସ ବର୍ଗରେ ଭାରତ ଲାଗି ପ୍ରଥମ ଥର ପାଇଁ ବ୍ରୋଞ୍ଜ

ହାସଲ କରିଛନ୍ତି। ବନ୍ଧୁକ ଚାଳନାରେ ମିକ୍ସଡ୍ ବର୍ଗରେ ଅନନ୍ତଜିତ୍ ସିଂ ନାରୁକା ଏବଂ ପାରିନାସ ଡାଲିୱାଲ ଅନ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଖେଳାଳିମାନଙ୍କର ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣସୀରୁ ଭଦନଗରକୁ ଯାଉଥିବା ଯାତ୍ରୀମାନଙ୍କ ସହ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାଗ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେଶର ସୁରକ୍ଷା ଏବଂ କୂଟନୀତି ମଧ୍ୟରେ ସନ୍ତୁଳନ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ବିଭିନ୍ନ କଣ୍ଠଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ କଟକ ପ୍ରଚାର କରୁଛୁ ବୈଦେଶ ବିଳାସର 152ତମ ଭାଗ ସଙ୍ଗୀତ ଭାନୁମତୀ ସାହୁ ବର୍ଣ୍ଣନା ବସନ୍ତ ମହାନ୍ତି।

ଜୀବନ ଫେରିପାଇ ବାନରମାନେ ନିଦରୁ ଉଠି ବସିଲା ଭଳି ମାରମାର ଚିତ୍କାର କଲେ। ବୀରମାନେ ଅଯୋଧ୍ୟାକୁ ଗଲେଣି, ଚାଲ ଯିବା ବୋଲି କିଏ କହିଲେ। ବିଭୀଷଣ ପୁଷ୍ପକ ଯାନ ସମର୍ପଣ କଲା। ସୀତା ଯେବେ ବିମାନ ଆରୋହଣ କଲେ, ମନ୍ଦୋଦରୀ ସେବା କଲା। ରାମ ସୈନ୍ୟ ସହ ଯାନରେ ବସିଲେ, ତାହା ଆକାଶ ମାର୍ଗରେ ଚଳିଲା। ଯାହାକୁ ଅମରବର ମଣି ବା ଇନ୍ଦ୍ର ନୀଳମଣି ଓ ମର୍କତ ମଣି ବୋଲି ଯାହାକୁ ବର୍ଣ୍ଣନା କରାଯାଏ, ସେହି ରାମ ସ୍ନେହଭରେ ପ୍ରିୟା ସୀତାଙ୍କୁ କହିଲେ, ଦମ୍ପତି ସମ୍ପତି ସହ ରଥରେ ବସିବା ବୋଲି ମୋ ମନରେ ପ୍ରତେ ବା ପ୍ରତ୍ୟୟ ନଥିଲା। ଏହା ଶୁଣି ବାଳାମଣି ସୀତା ଉତ୍ତର କଲେ, ଏହି ରଥ ମୋ ବିପତ୍ତିକୁ ସାକ୍ଷୀ, ବିରସ ଓ ହରସ ଭାବ ମୋତେ ସ୍ପର୍ଶ କରିବା ଏ ଯାନ ଦୈବ ଯୋଗେ ଦର୍ଶନ କଲା, ଦୈବର ଏହା କୃତି। ଭଞ୍ଜ ସବୁ ସମୟରେ ରାମଙ୍କୁ କାମ ରୂପେ ବା କାମର ବିଜୟୀ ଭାବେ ଚିତ୍ର କରି ତାଙ୍କଠାରେ କୃଷ୍ଣ ଜଗନ୍ନାଥଙ୍କ ବିଭୂତି ଓ ପୁରୁଷୋତ୍ତମତ୍ୱ ଦର୍ଶାଇଛନ୍ତି। ଏଠାରେ ସେହି ଦର୍ପକ ବା କାମର ଦର୍ପକର ସୁନ୍ଦର ପୁରୁଷ ରାମ ସୀତାଙ୍କୁ ସେତୁବନ୍ଧ ଦେଖାଇ କହିଲେ, ତୁ ତୃଣ ଭଳି ଶରୀରରେ ମେରୁ ଭଳି, ପୟୋଧର ବହିବା ଭଳି ନଳ ପର୍ବତ ବହିଲା ଓ ତାହା ଜଳରେ ଭାସିଲା। ଏଇଠାରେ ମୁଁ କୁଶ ଶଯ୍ୟା କରି ଶୋଇଥିଲି। ବାମାକ୍ଷୀ କହିଲେ, ଏଠୁ ଅଶୋକ ବନ ଦିଶୁଛି, ମୁଁ ଏଠି ମହିରେ ଶୋଇଥିଲି। ରାମ କହିଲେ, ଦେଖ ସୀତା, ଏ ମାଲ୍ୟବନ୍ତ, ଏଠାରେ ବ୍ୟଥିତ ହୋଇ ମୁଁ ବର୍ଷାକାଳ ବଞ୍ଚିଥିଲି। ତୋ ପାଖକୁ ଦୂତ ବରଗିଥିଲି ଓ ସେ ତୋ ଉଦନ୍ତ ନେଇ ଫେରିଥିଲା। ସୀତା କହିଲେ, ଏ ସେହି ଶିଂସୁପା ବୃକ୍ଷ, ତୁମ ବାର୍ତ୍ତା ପାଇ ଏହାରି ତଳେ ଆଶ୍ରା ନେଇ ମୁଁ ଆଶା ବୃଦ୍ଧି କରି ଆଶା ବା ଦିଗମାନଙ୍କୁ ଚାହୁଁଥିଲି। ବିକୁକ୍ଷୀ ବଂଶୀ ବା ସୂର୍ଯ୍ୟବଂଶୀ ରାମ ସୀତାଙ୍କୁ କହିଲେ, ରେ କ୍ଷୀଣ କୁକ୍ଷୀ ସୀତା, ଅନାଅ, ଏ ଋଷ୍ୟମୁଖ ପର୍ବତ ଦିଶୁଛି, ଏଠି ସନ୍ତାପ ରୂପୀ ତମ ବା ଅନ୍ଧାର ନିଶା ଘୁଟିଥିଲା। ଏଠି ବାତଜ ବା ହନୁମାନ ରୂପୀ ଅରୁଣ ବା ସୂର୍ଯ୍ୟସାରଥୀ ସହ ଓ ମିତ୍ର ବା ସୂର୍ଯ୍ୟରୂପୀ ସୁଗ୍ରୀବ ସହ ମିତ୍ର ହୋଇ ମୋ ହୃଦୟ ପଦ୍ମ ତୋଷ ହୋଇଥିଲା। କୌଶିକ ଭବ ବା ବାଳିକୁ ମୁଁ ସରବିଦ୍ଧ କଲି। ବୈଦେହୀ କହିଲେ, ଯାହା କହିଲ ସତ୍ୟ। ଭୂଷଣହୀନ ଚନ୍ଦ୍ର ଭଳି ଅଳଙ୍କାର ଫିଙ୍ଗି ଦେଇ ଏଠାରୁ ଭୂଷଣରେ ମୁଁ ଦିନ ହୋଇଥିଲି। ରାମ କହିଲେ, ତୋର ବିଚ୍ଛେଦ ପରଶୁରେ ଆମ୍ଭ ଦମ୍ଭ ତରୁର ବିଚ୍ଛେଦ ହୋଇଥିଲା, ଏଠି କବନ୍ଧର ବାହୁବନ୍ଧରେ ଆମେ ଆବଦ୍ଧ ହେଲୁ। ସୀତା କହିଲେ, ତୁମେ ବଳବନ୍ତ ଓ କେଶରୀ ବା ସିଂହ ସଦୃଶ, ମୋତେ କଷ୍ଟ ଦେଇଥିବା ଏ ପଞ୍ଚବଟି ବନକୁ ବିଲୋକନ କର। ବାହୁଜବର ବା କ୍ଷତ୍ରିୟ ଶ୍ରେଷ୍ଠ ରାମ କହିଲେ, ବାନ୍ଧବୀ, ବନର ଦୋଷ ଘେନ ନାହିଁ, ବଣିକ ଭାବରେ ବିଚ୍ଛେଦକୁ ତୁଳପାତ୍ର ବା ତରାଜୁ କରି ଆମ ପ୍ରେମଧନ ଓଜନ କରିଦେଲା। ଚିତ୍ରକୂଟକୁ ବାରେ ଦେଖ, ଏଠି ବିନୋଦରେ ମାତିଥିଲୁ। ଏପରି କହୁଥିବା ବେଳେ ଭରଦ୍ୱାଜଙ୍କ ବନ ପହଞ୍ଚିବାରୁ ରଥକୁ ରହିବାକୁ କହିଲେ ଶ୍ରୀରାମ।

ନୃପବର ମନ କରି ସ୍ଥିର ମାଗମନ ବାଞ୍ଛା ବର ଧ୍ୟାନରେ ତୁମର ସନ୍ତୋଷ ହୋଇଲେ।

0: ରାଜନ ବଚନ ଶୁଣି ପଞ୍ଚାନନ ଅନ୍ତରେ ହରସ ହେଲେ। ଦୁର୍ଗାଷ୍ଟମୀ ବ୍ରତ କର ନୃପଶ୍ରେଷ୍ଠ।
1: ଦୁର୍ଗାଷ୍ଟମୀ ବ୍ରତ କର ନୃପଶ୍ରେଷ୍ଠ।

ଶିଳ୍ପୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ ଚାଙ୍ଗୁ ଗୀତ। ଶେଷ ହେଲା କାର୍ଯ୍ୟକ୍ରମ ଚହଲା ଆକାଶବାଣୀ ବାରିପଦା ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ଏକତାରା ଭଜନ ପରିବେଷଣ କଲେ ଯୋଗେନ୍ଦ୍ର ପାତ୍ର ଆକାଶବାଣୀ କଟକ।
1: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
2: ଆର୍ବିଆଇ କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ ଆସିଲେ ଟିକିଏ ଧ୍ୟାନର ସହିତ।
0: ପ୍ରଚାର କରୁଛୁ ନାରୀ ମହଲ।

0: ଅନେକ ସମୟରେ ଗ୍ରାମାଞ୍ଚଳରେ ଥିବା ଲୋକମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନଥିଲେ ଆଉ ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏହାରି ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରୁଛି। ତେବେ ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କିପରି କାର୍ଯ୍ୟ କରୁଛି। ଆଜି ଏ ବିଷୟରେ ଆସନ୍ତୁ ଶୁଣିବା ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସଙ୍ଗୀତା ଦାସଙ୍କ ସହିତ ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ପ୍ରଥମେ କୁହନ୍ତୁ ଏଇ ଯୋଉ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପ୍ରକୃତରେ କଣ?
1: ଗାଁରୁ ସହର ପର୍ଯ୍ୟନ୍ତ ଆମେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ମାଗଣାରେ ଭଲ ଭାବରେ ଯୋଗାଇ ଦେବା ଆମର ଏଥିପାଇଁ ନିଷ୍ପତ୍ତି। ତେଣୁ ଆଧିରେ ମଧ୍ୟ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର କମେଇବାର ମୁଖ୍ୟ ଉଦ୍ଦେଶ୍ୟ।
0: ତେବେ ଏହା କେବେଠାରୁ କାର୍ଯ୍ୟକାରୀ ହୋଇଆସୁଛି?
1: ଓଡ଼ିଶାରେ ଏଇଟା 2005ରୁ କାର୍ଯ୍ୟକାରୀ ହୋଇଆସୁଛି। ତାପରେ ଆର ଏଚ୍ଆର୍ ହ୍ୟୁମାନ ରିସୋର୍ସ ପ୍ରଥମେ ଦିଆଗଲା, ହ୍ୟୁମାନ ରିସୋର୍ସ ପ୍ରଥମେ ଷ୍ଟେଟରେ ଦିଆଗଲା, ତାପରେ ଜିଲ୍ଲାରେ ଦିଆଗଲା, ତାପରେ ବ୍ଲକରେ ଦିଆଗଲା। ଆଗ ଆମେ ହ୍ୟୁମାନ ରିସୋର୍ସକୁ ଷ୍ଟ୍ରେଙ୍ଗଥନିଂ କଲୁ, ତାପରେ ପରେ ଆସ୍ତେ ଆସ୍ତେ ଆମେ ଇନଫ୍ରାଷ୍ଟ୍ରକ୍ଚର ଡ୍ରଗ୍ସ ପ୍ରତ୍ୟେକ ସ୍ତରରେ ଆମେ ତାକୁ ମଧ୍ୟ ଇମ୍ପୋର୍ଟାନ୍ସ ଦେଲୁ।
0: ଏଇ ଯୋଉ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ମିଶନର ଆବଶ୍ୟକତା କାହିଁକି ରହିଛି ଆଉ ଏହା କେମିତି କାର୍ଯ୍ୟ କରୁଛି?
1: ପ୍ରଥମେ ଏଇଟା ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କାହିଁକି ଭାରତ ସରକାର କିମ୍ବା ଓଡ଼ିଶା ସରକାର ଚିନ୍ତା କଲେ, ଆପଣ ଜାଣିଥିବେ ଆଗରୁ ଆମର ଡେଲିଭରି, ଦେଖନ୍ତୁ ଘରେ ଡେଲିଭରି ଅତ୍ୟଧିକ ହଉଥିଲା।
0: ଆଜ୍ଞା।
1: ବର୍ତ୍ତମାନ ଆପଣ ଦେଖନ୍ତୁ ସେନ୍ସସ୍ ଡାଟାରୁ ଦେଖନ୍ତୁ, ବିଭିନ୍ନ ସର୍ଭେରୁ ମଧ୍ୟ

0: ଦେଖନ୍ତୁ, ବର୍ତ୍ତମାନ ଆମର ପ୍ରତ୍ୟେକ ଡେଲିଭରି ହସ୍ପିଟାଲରେ ହେଉଛି। ଦ୍ୱିତୀୟ କଥା ହେଲା ହଉଛି, ଆଗରୁ ଆମେ ଆୱାର ନଥିଲୁ। ଆପଣ ଦେଖନ୍ତୁ, ଅବିକା ସାଧାରଣ ଗୋଟେ ଜ୍ୱର ହେଲେ ସାଙ୍ଗେ ସାଙ୍ଗେ ଆମେ ହସ୍ପିଟାଲକୁ ଯାଉଛୁ, ଲୋକମାନେ ତା ପ୍ରତି ସିରିୟସ ହେଲେଣି। ତେଣୁ ଗାଁରେ ଏଇ ଜିନିଷଟା ଆମର ନଥିଲା, ତେଣୁ ସରକାର ଏଇଟାକୁ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ ସେଥିପାଇଁ ଇମ୍ପୋର୍ଟାନ୍ସ ଦେଲେ।
1: ଏହା ଅଧୀନରେ କେଉଁମାନେ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ପାଇଥାନ୍ତି?
0: ଏଥିରେ ଆପଣ ଦେଖିବେ, ଗର୍ଭବତୀ ମହିଳା, ଆମେ ପ୍ରଥମେ ଗର୍ଭବତୀ ମହିଳାଙ୍କୁ ଆମେ ଆକୁ ସ୍ୱାସ୍ଥ୍ୟ ସେବା ଦଉଛୁ। ତାପରେ ଆମର ଗର୍ଭବତୀ ମହିଳା ହେଇସାରିଲା ପରେ ଆମର ସନ୍ତାନ ଜନ୍ମ ହେଇସାରିଲା ତାଙ୍କୁ ମଧ୍ୟ ପ୍ରତ୍ୟେକ ସେବା ଦଉଛୁ, ଟୀକାକରଣ ଠୁ ଆରମ୍ଭ କରି ହୋମ୍ ଭିଜିଟ୍ ଠୁ ଆରମ୍ଭ କରି ତା ସେବା ଦଉଛୁ। ତାପରେ ଛୁଆ ଆମର 28 ଦିନ ଭିତରେ ଆମେ ସେବା ଦଉଛୁ। ତାପରେ 0 ରୁ 1 ବର୍ଷ ଭିତରେ ଦଉଛୁ ସେବା, 0 ରୁ 5 ବର୍ଷ ଭିତରେ ଦଉଛୁ। ତାପରେ ଆଡୋଲସେଣ୍ଟ ମାନଙ୍କୁ, କିଶୋରୀ ମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଦଉଛୁ। ତାପରେ ଆମର ଏବେ ହେଇଛି ଓଲ୍ଡ ଏଜ୍ ମାନଙ୍କୁ ମଧ୍ୟ, ତାପରେ ଗାଁ ଗହଳିରେ ବୁଲି ବୁଲି ଆଶାକର୍ମୀ, ଆମର ଅଙ୍ଗନବାଡି କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।
1: ତେବେ ଆପଣ କହିଲେ ଯେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଏମାନେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି, ଆପଣ ଏଠି କୁହନ୍ତୁ ଯେ ଆଶାକର୍ମୀ ମାନଙ୍କର ଭୂମିକା କଣ ରହିଛି?
0: ସୁନ୍ଦର କଥା। ଆଗରୁ ଆମର ଆଶାକର୍ମୀର ମୁଖ୍ୟ କାମ ହେଲା, ସରକାର ଯାହା ଯାହା ଆମର ସ୍ୱାସ୍ଥ୍ୟ ସେବା କରିଛନ୍ତି, ଯାହା ପ୍ରୋଗ୍ରାମ ତିଆରି କରିଛନ୍ତି, ତାଙ୍କୁ କମ୍ୟୁନିଟି ବା ପବ୍ଲିକ ଲୋକଙ୍କୁ ଜଣାଇବା ହଉଛି ଆଶାକର୍ମୀର ମୁଖ୍ୟ ଉଦ୍ଦେଶ୍ୟ,
1: ମାନେ ଜନସାଧାରଣ
0: ଜନସାଧାରଣଙ୍କୁ। ତେଣୁ ଯେତେବେଳେ ଆଶାର ମୁଖ୍ୟ କାମ ହେଲା, ଯେତେବେଳେ ଜାଣିଲା ଗୋଟେ ମହିଳା ଗର୍ଭବତୀ ଅଛି, ସେ ତାଙ୍କୁ ଯାଇକି ଗର୍ଭବତୀ ବିଷୟରେ କହିବେ, ଏଇ ହସ୍ପିଟାଲ ସେମାନେ ଯିବେ ଯେମିତି ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଯିବେ। ଦ୍ୱିତୀୟ କଥା ହେଲା କ'ଣ ତାଙ୍କର ଖାଇବା ପ୍ରଣାଳୀ, ଯୋଗ ପ୍ରଣାଳୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ପାଖକୁ ଆସିକି ମାସକୁ ମାସ VHND ତାଙ୍କର ସ୍ୱାସ୍ଥ୍ୟ ସେବା ଦେବା, ଏଇଟା ହଉଛି ଆଶାର ମୁଖ୍ୟ କାମ। ଆପଣଙ୍କ ଗର୍ଭବତୀ ମହିଳାମାନଙ୍କୁ ସେବା ଯୋଗାଇ ଦେଲେ, ତାପରେ ଶିଶୁମାନଙ୍କୁ ଟୀକାକରଣ, ଆମର ଯେଉଁ ରୁଟିନ୍ ଇମ୍ୟୁନାଇଜେସନ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଯେଉଁ ଗାଁରେ ସେକ୍ସନରେ କରୁଛନ୍ତି, ସେଠି ଆଶା ଦିଦିଙ୍କର ମୁଖ୍ୟ କାମ ହେଲା ସେଇ ମା ଆଉ ଛୁଆଙ୍କୁ ସେଇ ଜାଗାକୁ ଆଣିବା। ସେ ପ୍ରଥମେ ପୂର୍ବ ଦିନରୁ ଲିଷ୍ଟ ତିଆରି କରେ ଯେ ମୋର ଆସନ୍ତାକାଲି ଯେଉଁ ଇମ୍ୟୁନାଇଜେସନ ହେବାକୁ ଯାଉଛି, ଟୀକାକରଣ ଯେଉଁ ହେବାକୁ ଯାଉଛି, ପ୍ରଥମେ ସେ ଲିଷ୍ଟ ତିଆରି କରେ ମୋ ଅଣ୍ଡରେ କେତୋଟି ମା ଛୁଆ ଆସନ୍ତାକାଲି ଡ୍ୟୁ ଲିଷ୍ଟ, ଯାହାର ଟାଇମ୍ ହେଇଯାଇଥିବ କେତେ ଜଣ ନେବେ। ତାପରେ ସେଟା ଯେତେବେଳେ ରୁଟିନ୍ ଇମ୍ୟୁନାଇଜେସନ ସକାଳ 8ଟା ବେଳେ ଆରମ୍ଭ ହେଉଛି, ସେତେବେଳେ ଆଶାକର୍ମୀ ତାଙ୍କ ଘରକୁ ଯାଇ ମା ଛୁଆଙ୍କୁ ଆଣିକି ଟୀକାକରଣ ଦଉଛନ୍ତି, କିମ୍ବା ମାର ଜଣଙ୍କ ଦି ଜଣଙ୍କର ସେବା ଦିଆଯାଉଛି, ଗୋଟେ ଛୁଆକୁ ଟୀକାକରଣ ଦିଆଯାଉଛି, ତାପରେ ଗର୍ଭବତୀ ହେଇସାରିଲା ପରେ ମଧ୍ୟ ମାଙ୍କୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଉଛି।
1: ଏତ ଆପଣ କହିଲେ ଯେ ଆଶାକର୍ମୀମାନଙ୍କର ଭୂମିକା କ'ଣ ରହିଛି, ସେମିତି ଅଙ୍ଗନବାଡି କର୍ମୀମାନଙ୍କର ଭୂମିକା କ'ଣ ରହିଛି?
0: ଏକ୍ଜାକ୍ଟଲି, ଆଶାକର୍ମୀମାନେ ଯାହା କରୁଛନ୍ତି ତା ମଧ୍ୟ ଅଙ୍ଗନବାଡି ମାନେ କର୍ମୀ ମଧ୍ୟ କରୁଛନ୍ତି। ଯଦି ଆଶାକର୍ମୀ ଭିତରେ ଆମର ଡିଭାଇଡ୍ ହେଇଗଲା, ମନେକର 5000 ପପୁଲେସନ, ଇଏ ମଧ୍ୟ କିଛିଟା 3000 ପପୁଲେସନ କାମ କଲେ, ସିଏ 2000 କାମ କଲେ, କିନ୍ତୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହେଉଛି ଆମର ମୁଖ୍ୟ ଆଶା ଆଉ ଅଙ୍ଗନବାଡି ଦିଦିଙ୍କର ଉଦ୍ଦେଶ୍ୟ। ଯେତେବେଳେ ଆମର ଜଣେ ମହିଳା ଗର୍ଭବତୀ ହେଲା, ସେ ପ୍ରଥମେ ସେଇ ଏରିଆରେ ଅଙ୍ଗନବାଡି ଦିଦିଙ୍କୁ ପ୍ରଥମେ ଜଣେଇବେ, ଅଙ୍ଗନବାଡି ଦିଦି ଜଣେଇ ସାରିଲା ପରେ ସିଏ ତାପରେ ତାର ରେଜିଷ୍ଟର କରିବ, ମମତା କାର୍ଡ ତିଆରି କରିବ, ତାର ଆଧାର ନମ୍ବର ଦେବ, ଆଧାର କାର୍ଡ ଦ୍ୱାରା ସେମାନେ ମମତା କାର୍ଡ ଆକାଉଣ୍ଟ ନମ୍ବର ଦେବେ, ଯେହେତୁ ତାଙ୍କର ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ସହାୟତା ପ୍ରଦାନ କରାଯିବ, ତେଣୁ ରେଜିଷ୍ଟ୍ରେସନ ହେବ ଅଙ୍ଗନବାଡି ଦିଦିଙ୍କ ପାଖରେ। ତାପରେ ମଧ୍ୟ ସିଏ ବିଭିନ୍ନ ପ୍ରକାରର ଖାଦ୍ୟ, ଯେମିତି ଆପଣ ଜାଣିଥିବେ ଛତୁଆ ହଉ, ଅଣ୍ଡା ହଉ, ବିଭିନ୍ନ ଖାଦ୍ୟ ସରକାରଙ୍କ ତରଫରୁ ମଧ୍ୟ ଗର୍ଭବତୀ ମହିଳାଙ୍କୁ ଦିଆଯାଏ।
1: ଏଇ ଯୋଉ ଗ୍ରାମୀଣ ସ୍ୱାସ୍ଥ୍ୟ ସେବାରେ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଦାୟିତ୍ୱ କ'ଣ ରହିଛି, ସେ ବିଷୟ ଟିକେ କୁହନ୍ତୁ।
0: ଆପଣ ଯୋଉଟା କହିଲେ ମହିଳା ସ୍ୱାସ୍ଥ୍ୟକର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ମୁଖ୍ୟ ଦାୟିତ୍ୱ ରହିଛି, ପ୍ରଥମେ ହେଉଛି ଆପଣ ସେମିତି ଗର୍ଭବତୀ ମହିଳା, ଗର୍ଭବତୀ ମହିଳା ଆଶା ଯେତେବେଳେ ଚିହ୍ନଟ କରିବ ସେତେବେଳେ ସେମାନେ ମହିଳା ସ୍ୱାସ୍ଥ୍ୟକର୍ମୀ ପାଖକୁ ନେଇକି ଆସିବେ, ଆମର ଗର୍ଭବତୀ ମହିଳାଙ୍କୁ ତାଙ୍କୁ ସେଇଠି ରେଜିଷ୍ଟ୍ରେସନ କରାହେବ, MCPC କାର୍ଡ ଦିଆଯିବ, ମଦର ଚାଇଲ୍ଡ ପ୍ରୋଟେକ୍ସନ କାର୍ଡ, ସେଇଟା ମଦର ଚାଇଲ୍ଡ ପ୍ରୋଟେକ୍ସନ କାର୍ଡରେ ଫିଲଅପ୍ ହେବ। ତାପରେ ତାର ଗୋଟେ RCH ID ମଧ୍ୟ ବାହାରିବ। ତାପରେ ସେଠି ସେମାନଙ୍କର ଭିଲେଜ୍ ହେଲ୍ଥ ନ୍ୟୁଟ୍ରିସନ୍ ଡେ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସେଠି ହେଉଛି, ସେ ସେଠି ତାର ପ୍ରତ୍ୟେକ ସେବା ଦେବ, ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା କରିବ, ଓଜନ କରିବ, ହିମୋଗ୍ଲୋବିନ୍ ଠିକ୍ ଅଛି କି ନାହିଁ। ହାଇ ରିସ୍କ ମଦର ଯଦି ଆମର ଗୋଟେ

0: ଗର୍ଭବତୀ ମହିଳା ହାଇରିକ୍ସ ମଦର ହେଇଥିବ, ତାର ଯଦି ଡାଇବେଟିସ ଅଧିକା ଥିବ, କିମ୍ବା ତାର ବିପି ଅଧିକା ଥିବ, କିମ୍ବା ତାର ସର୍ଟ ହାଇଟ୍ ଥିବ, କିମ୍ବା ପ୍ରିଭିୟସ ସିଜରିଆନ ଥିବ, ସେଇ ମହିଳାମାନଙ୍କୁ କିମ୍ବା ବାରମ୍ବାର ଆବର୍ଷନ ହଉଥିବ, ସେଇ ମହିଳାମାନଙ୍କୁ ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ପେଶାଲ ଫୋକସ ଦବ। ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSME ପ୍ରତ୍ୟେକ ମାସ 9 ତାରିଖ ଦିନ କମ୍ୟୁନିଟି ହେଲ୍ଥ ସେଣ୍ଟର କିମ୍ବା ଆମର SDHରେ ମଧ୍ୟ ହେଉଛି। ସେଠି ଆମର ପ୍ରତ୍ୟେକ ଗର୍ଭବତୀ ମହିଳା ସେଇ 9 ତାରିଖ ଦିନ ଯିବେ ଏବଂ OG ସ୍ପେଶାଲିଷ୍ଟ ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବେ। ଏଥିରେ ମୁଖ୍ୟ ହେଉଛି ଆମର ଆଣ୍ଟିନେଟାଲ କେୟାର, ଆମର ଯୋଉ ଆଣ୍ଟିନେଟାଲ କେୟାର ଅଛି ତାର ସର୍ଭିସ ଦିଆଯିବ। ତାପରେ ହେଉଛି ହାଇରିକ୍ସ ମଦର, ଆମର ଯିଏ ହାଇରିକ୍ସ ଗର୍ଭବତୀ ମହିଳା ଅଛି ତାଙ୍କୁ ସ୍ପେଶିଆଲ OG ସ୍ପେଶାଲିଷ୍ଟ ଦେଖିବେ ପ୍ରତ୍ୟେକ ମାସ 9 ତାରିଖ। ଆଉ ଲ୍ୟାବ୍ ଟେଷ୍ଟ ତାର ଯାହା ଅଛି ତାର ଲ୍ୟାବ୍ ଟେଷ୍ଟ ହବ। ଆଉ ଦ୍ୱିତୀୟ ହେଉଛି ତାର ଅଲଟ୍ରାସାଉଣ୍ଡ ସୁବିଧା ମଧ୍ୟ ସରକାରଙ୍କ ତରଫରୁ ଦିଆଯିବ।
1: ଏଇ ଯୋଉ OG ସ୍ପେଶିଆଲିଷ୍ଟ ମାନେ କିଏ?
0: ପ୍ରତ୍ୟେକ ମାସ 9 ତାରିଖରେ ସ୍ତ୍ରୀ ପ୍ରସୂତି ବିଭାଗର ଯେଉଁମାନେ ଡାକ୍ତର ଅଛନ୍ତି ସେମାନେ ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବେ। ତେଣୁ ପ୍ରତ୍ୟେକ 9 ତାରିଖ ଦିନ ଆଣ୍ଟିନେଟାଲ କେୟାର, କ୍ୱାଲିଟେଟିଭ ଆଣ୍ଟିନେଟାଲ କେୟାର ହବ ଏବଂ ହାଇରିକ୍ସ ମଦର ମାନଙ୍କୁ ସ୍ପେଶାଲି ଫୋକସ ଦିଆଯିବ। ପ୍ରତ୍ୟେକର ଲ୍ୟାବ୍ ଟେଷ୍ଟ ହବ ଏବଂ ଅଲଟ୍ରାସାଉଣ୍ଡ ମଧ୍ୟ କରାଯିବ।
1: ଆଜ୍ଞା, ତେବେ ଆପଣ ଯୋଉ କହିଲେ ଯେ ପ୍ରାଇମେରୀ ହେଲ୍ଥ ସେଣ୍ଟର, ଏହାର କାମ କ'ଣ ଏବଂ କମ୍ୟୁନିଟି ହେଲ୍ଥ ସେଣ୍ଟର ଏହାର କାର୍ଯ୍ୟ କ'ଣ, ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
0: ବଢିଆ କଥା କହିଲେ, କମ୍ୟୁନିଟି ହେଲ୍ଥ ସେଣ୍ଟର ଆଉ ଗୋଟେ ହେଉଛି ପ୍ରାଇମେରୀ ହେଲ୍ଥ ସେଣ୍ଟର, ଗୋଟେ ହେଉଛି CSE ଆଉ ଗୋଟେ ହେଉଛି PSE। ପ୍ରଥମେ ହେଉଛି ଆମର ଗ୍ରାସ ରୁଟ୍ରେ ଭିଲେଜ ରହିଲା, ଭିଲେଜରେ ଆପଣଙ୍କର ସବସେଣ୍ଟର ରହିଲା, ସବସେଣ୍ଟରରେ ଆପଣଙ୍କର ଆଶାକର୍ମୀ ରହିଲେ, ମହିଳା ସ୍ୱାସ୍ଥ୍ୟକର୍ମୀ ରହିଲେ, ଏମାନେ ଆଗ ଆପଣଙ୍କର ପାଖରେ ରହିଲା PSE ବା ଆମର ପ୍ରାଇମେରୀ ହେଲ୍ଥ ସେଣ୍ଟର, ସେମାନେ ଆଙ୍କର ତାଙ୍କର ରୋଗୀମାନଙ୍କୁ ଆଗ ପ୍ରାଇମେରୀ ହେଲ୍ଥ ସେଣ୍ଟରକୁ ପଠାଇବେ। ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ଜଣେ MBBS ଡକ୍ଟର ଅଛନ୍ତି, ଫାର୍ମାସିଷ୍ଟ ଅଛନ୍ତି, ଷ୍ଟାଫ୍ ନର୍ସ ଅଛନ୍ତି, ଆଟେଣ୍ଡାଣ୍ଟ ଅଛନ୍ତି, ସେମାନେ ପ୍ରଥମେ ସେ MBBS ଏମଙ୍କ ପାଖରେ ସେଇଟା ଚେକଅପ୍ କରାଇବେ। ଯେତେବେଳେ ପ୍ରାଇମେରୀ PSEରେ ଯେଉଁଟା ହେଇନପାରିଲା ସେମାନେ ଆଗକୁ ପଠାଇବେ ହାୟର ସେଣ୍ଟର, ସେଇଟା ହେଉଛି କମ୍ୟୁନିଟି ହେଲ୍ଥ ସେଣ୍ଟର। ତେଣୁ ପ୍ରଥମେ ରହିଲା ସବସେଣ୍ଟର ବା ANM ଦିଦି ଯେଉଁଠି ରହିବେ ବା ଆପଣଙ୍କର ମହିଳା ସ୍ୱାସ୍ଥ୍ୟକର୍ମୀ ଯେଉଁମାନେ ରହିଲେ, ତା ଉପରକୁ ରହିଲା PSE ପ୍ରାଇମେରୀ ହେଲ୍ଥ ସେଣ୍ଟର, ତା ଉପରକୁ ରହିଲା କମ୍ୟୁନିଟି ହେଲ୍ଥ ସେଣ୍ଟର। ଏହି ଭାବରେ ଆମର ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।
1: ତେବେ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଆଉ କ'ଣ ଭୂମିକା ରହିଛି?
0: ପ୍ରଥମେ କହୁଛି ଜନନୀ ସୁରକ୍ଷା କାର୍ଯ୍ୟକ୍ରମ ଯେଉଁଟା ହେଉଛି JSY। ଏଠି ଆମର ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ଉଦ୍ଦେଶ୍ୟ ହେଉଛି ହସ୍ପିଟାଲରେ ଆମେ ଡେଲିଭରି କରିବା ବା ଇନଷ୍ଟିଚ୍ୟୁସନାଲ ଡେଲିଭରି କରାଇବା। ସେଥିପାଇଁ ସରକାରଙ୍କ ତରଫରୁ 1400 ଟଙ୍କା ଆମକୁ ତାଙ୍କୁ ଦିଆଯାଉଛି ଟଙ୍କା ହିସାବରେ। ଆଉ ଦ୍ୱିତୀୟ ହେଉଛି 500 ଟଙ୍କା ତାଙ୍କର ଟ୍ରାନ୍ସପୋର୍ଟ ହିସାବରେ ଦିଆଯାଉଛି, ତେଣୁ ସର୍ବମୋଟ 1900 ଟଙ୍କା ତାଙ୍କୁ ଦିଆଯାଉଛି। ଆଉ ଗୋଟିଏ ପ୍ରୋଗ୍ରାମ ସରକାରଙ୍କ ତରଫରୁ ହେଇଛି JSSK, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମଧ୍ୟ ଆମେ ଗର୍ଭବତୀ ମହିଳା ଏବଂ 0-1 ଇୟର୍ ମାନଙ୍କୁ ଆମେ ଫ୍ରି ଆଉ କ୍ୟାସଲେସ୍, କୌଣସି ଟଙ୍କା ନିଆଯିବନି, ସୁବିଧା ଦିଆଯିବ। ସେଠି ଆମର ଡେଲିଭରି ପାଇଁ ସୁବିଧା ସୁଯୋଗ ଦିଆଯାଉଛି, ମେଡିସିନ ପାଇଁ ଦିଆଯାଉଛି, ଡାଇଗ୍ନୋସିସ୍ ଯାହା ହେଲା ତାଙ୍କୁ ସେ ସୁବିଧା ଦିଆଯାଉଛି, ଟ୍ରାନ୍ସପୋର୍ଟ ମାଗଣା ସବୁ ସୁବିଧା ଦିଆଯିବ। ତାପରେ ଆମର ଫ୍ୟାମିଲି ପ୍ଲାନିଂ ସର୍ଭିସ ମଧ୍ୟ ଦିଆଯାଉଛି, ମହିଳାମାନଙ୍କୁ ଫ୍ୟାମିଲି ପ୍ଲାନିଂ ସର୍ଭିସ ଦିଆଯାଉଛି। ଆଉ ଗୋଟେ ହେଉଛି ମେନ୍ସଟ୍ରୁଆଲ ହାଇଜିନିକ୍ ସ୍କିମ୍ MHS, ସେଇଟା ମଧ୍ୟ ମହିଳାମାନଙ୍କ ପାଇଁ ପ୍ରୋଗ୍ରାମ ହେଉଛି। ତାପରେ ଆଉ ଗୋଟେ ହେଉଛି RKSK, ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସେଠି ମଧ୍ୟ ଏଇ ମହିଳାମାନଙ୍କର ସୁବିଧା ଦିଆଯାଉ। ଆଉ ଗୋଟେ ହେଉଛି ଆପଣଙ୍କର ମହିଳାମାନଙ୍କର ଦିଆଯାଉଛି ସୁମନ କାର୍ଯ୍ୟକ୍ରମ, ସୁରକ୍ଷିତ ମାତୃତ୍ୱ ଆଶ୍ୱାସନା। ସୁରକ୍ଷିତ ମାତୃତ୍ୱ ଆଶ୍ୱାସନା ହେଉଛି ଯେକୌଣସି ମହିଳା, ଗର୍ଭବତୀ ମହିଳା ନୁହେଁ, ଯେକୌଣସି ମହିଳା ଯଦି ଟେଷ୍ଟ କରେ ଗୋଟେ ହସ୍ପିଟାଲ ଗଲା, ତା ଡିଗ୍ନିଟିରେ ଯେମିତି ସେ ସେବା ପାଇବ, ସମ୍ମାନ ସହ ସେବା ପାଇବ, ଆଉ କ୍ୱାଲିଟି ସହ ସେବା ପାଇବ। ମୁଁ ଗୋଟେ ମହିଳା, ମୁଁ ଜଣଙ୍କ ପାଖକୁ ଟେଷ୍ଟ କରିବାକୁ ବା ଚେକଅପ୍ କରିବାକୁ ପ୍ରାଇଭେସି ମେଣ୍ଟେନ୍ ହବା ଦରକାର। ଫୋଲ୍ଡ ସ୍କ୍ରିନ୍ ଥାଉ କି ରୁମ୍ ଥାଉ, ସେଠି ମୋର ପ୍ରାଇଭେସି ସ୍କ୍ରିନ୍ ଇଏ ଥିବ। ଆଉ ଗୋଟେ ହେଉଛି ମୋର ସମ୍ମାନ ସହ ମୁଁ ପାଇବି ସେବା। ଆଉ ଗୋଟେ ଦ୍ୱିତୀୟ ହେଉଛି ମୋର ଯେମିତି କ'ଣ ହେଇଛି ରୋଗ କେହି ଯେମିତି ଜାଣିବେ ନାହିଁ, ତେଣୁ ସେଇଟା ମଧ୍ୟ ଯେଉଁ ଦେଖିବେ ଡାକ୍ତରମାନେ ସେତିକି ଜାଣିବେ। ତେଣୁ ଡିଗ୍ନିଫାଏଡ୍ ରେସ୍ପେକ୍ଟଫୁଲ୍ ଆଉ କ୍ୱାଲିଟି ହେଲ୍ଥ କେୟାର ହେଉଛି ସୁରକ୍ଷିତ।

0: ଦ୍ରୁତ ଆଶ୍ୱାସନା ବା ସୁମନ। ତାପରେ ହଉଛି ଫ୍ୟାମିଲି ପ୍ଲାନିଂ। ସେମିତି ଫ୍ୟାମିଲି ପ୍ଲାନିଂ ପ୍ରୋଗ୍ରାମ ହଉଛି ଆମର ଦୁଇ ପ୍ରକାର ସରକାରଙ୍କ ତରଫରୁ ଦିଆଯାଉଛି। ଗୋଟେ ହଉଛି ପରମାନେଣ୍ଟ ମେଥଡ, ଆଉ ଗୋଟେ ହଉଛି ଟେମ୍ପରାରୀ ମେଥଡ। ପରମାନେଣ୍ଟ ମେଥଡ ମାନେ ଫିମେଲ ଷ୍ଟେରିଲାଇଜେସନ ହବ, ଆଉ ଗୋଟେ ହଉଛି ପୁରୁଷମାନଙ୍କର ପୁରୁଷ ବନ୍ଧ୍ୟାକରଣ ବା ସେଇଟା କୁହାଯାଏ ଏନ୍ଏସ୍ବି। ତାପରେ ଏଇଟା ହଉଛି ପରମାନେଣ୍ଟ ଆପଣଙ୍କର ଫ୍ୟାମିଲି ପ୍ଲାନିଂ। ଟେମ୍ପରାରୀ କଣ୍ଟ୍ରାସେପ୍ଟିକ ମେଥଡ ମଧ୍ୟ ବିଭିନ୍ନ ପ୍ରକାର ଓସି ସିସି ଓପି ବିଭିନ୍ନ ପ୍ରକାର ଟେମ୍ପରାରୀ ମେଥଡ ମଧ୍ୟ ଦିଆଯାଉଛି। ଆଉ ମୁଖ୍ୟ ତାର ହଉଛି କାଉନସିଲିଂ, ମଧ୍ୟ ତାଙ୍କର କାଉନସିଲିଂ ଦିଆଯାଉଛି। ବାସ୍କେଟ ଅଫ ଚଏସ, ଆପଣ ଫୋର୍ସଫୁଲି କରିପାରିବେନି, ତାଙ୍କ ଚଏସ ସିଏ କୋଉଟା ବ୍ୟବହାର କରିବେ। ତେଣୁ ଆମର ଯେତେବେଳେ ଟେମ୍ପରାରୀ ମେଥଡରେ ଓରାଲ ପିଲ୍ ଦିଆଗଲା ବା ଅନ୍ତ୍ରା ଦିଆଗଲା, ଯେଉଁଟା ଟେମ୍ପରାରୀ ମେଥଡ ଇଞ୍ଜେକ୍ସନ ଅନ୍ତ୍ରା ଦିଆଗଲା, ତେଣୁ ସେଗୁଡ଼ା ଆମେ କାଉନସିଲିଂ ମେଥଡରେ ଦିଆଯାଏ। କାଉନସିଲିଂ ମେଥଡ ମାନେ ଆମେ ତାଙ୍କୁ ବୁଝେଇକି ଦେବୁ, ବା ସେଇଟା କୁହନ୍ତି ବାସ୍କେଟ ଅଫ ଚଏସ। ବାସ୍କେଟ ଅଫ ଚଏସ ମାନେ ବିଭିନ୍ନ ପ୍ରକାର ଆପଣଙ୍କର ଚଏସ ଅଛି, ସିଏ ଯେଉଁଟା ତାଙ୍କର ଚଏସ କରିବେ। ଆଉ ଗୋଟେ ଆମର ପ୍ରୋଗ୍ରାମ ତାର ଭିତରେ ଫ୍ୟାମିଲି ପ୍ଲାନିଂ ଓଡ଼ିଶା ସରକାରଙ୍କ ତରଫରୁ ଚାଲିଛି ଶାଶୁ ବୋହୁ ସମ୍ମିଳନୀ। ଶାଶୁ ବୋହୁ ସମ୍ମିଳନୀ ମାନେ ଆମ ଘରରେ ଜଣେ ଫ୍ୟାମିଲି ପ୍ଲାନିଂ କରିବାକୁ ଗଲେ ମୁଖ୍ୟ ଧରିବା ତାଙ୍କ ଶାଶୁକୁ, ଘରର ମୁରବୀ। ତେଣୁ ଯଦି ଆମେ ଘରର ମୁରବୀକୁ ଧରିବା, ତାହେଲେ ଫ୍ୟାମିଲି ପ୍ଲାନିଂ ଆମର ସୁବିଧାରେ ହେଇପାରିବ, ପପୁଲେସନ କଣ୍ଟ୍ରୋଲ ମଧ୍ୟ ହେଇପାରିବ। ତେଣୁ ଶାଶୁ ବୋହୁ ସମ୍ମିଳନୀ ଏଇଟା ମଧ୍ୟ ଆମର ଓଡ଼ିଶା ସରକାରଙ୍କ ତରଫରୁ ହଉଛି। ଶାଶୁମାନେ ଆସିବେ, ବୋହୁମାନେ ଆସିବେ, ସେଠି ଗୋଟେ ସମ୍ମିଳନୀ ହବ ଯାହାକୁ ଶାଶୁଙ୍କୁ ଆମେ ବୁଝେଇ ପାରିବା। ଶାଶୁ ବୁଝେଇଲେ ବୋହୁ ମଧ୍ୟ ବୁଝେଇକି ଫ୍ୟାମିଲି ପ୍ଲାନିଂ ହେଇପାରିବ, ଯାହାକି ପପୁଲେସନ କଣ୍ଟ୍ରୋଲ ହେଇପାରିବ। ତାପରେ ହଉଛି ମେନ୍ସଟ୍ରୁଆଲ ହାଇଜେନିକ ସ୍କିମ ମାନେ ଆମର
1: ଋତୁସ୍ରାବକାଳୀନ ସଚେତନତା,
0: ତେଣୁ ସେଇଟା ହଉଛି ଆପଣଙ୍କର। ସେଠି ଆମର କଣ କରାଯିବ ନା, ଆମ ଆଡୋଲସେଣ୍ଟ ଗାର୍ଲସ ମାନଙ୍କୁ ଆମେ କାଉନସିଲିଂ କରିବା, କେମିତି ହାଇଜିନ ମେଣ୍ଟେନ କରିବେ, କେମିତି ସଫା ସୁତୁରା ରହିବେ ସେଇ ସମୟରେ, କେମିତି ତାଙ୍କର ଖାଦ୍ୟପେୟ ହବ, କେମିତି ଏକ୍ସରସାଇଜ କରିବେ, ଯୋଗ କରିବେ, ମେଡିଟେସନ କରିବେ, ଯାହାଦ୍ୱାରା କି ସେଇଟା ତାଙ୍କର ହାଇଜିନ ଇଏରେ ଉପଲବ୍ଧ ହବ, ଠିକ ଭାବେ ହେଇପାରିବ। ତେଣୁ ସେଇ ପ୍ରୋଗ୍ରାମଟା ହଉଛି ମେନ୍ସଟ୍ରୁଆଲ ହାଇଜେନିକ ସ୍କିମ MHS। ଆମର ଏଇ MHS ମଧ୍ୟ ଅଣ୍ଡରରେ ଆମର ନାପକିନ ମଧ୍ୟ ମାଗଣାରେ ଦିଆଯାଉଛି, ପ୍ରତ୍ୟେକ ସ୍କୁଲକୁ ସପ୍ଲାଏ ହଉଛି, ମାଗଣାରେ ଦିଆଯାଉଛି। ଆଶାଙ୍କ ଦ୍ୱାରା ମଧ୍ୟ ଘରେ ଘରେ ଯେଉଁମାନେ ସ୍କୁଲକୁ ନଗଲେ ଘରେ ଅଛନ୍ତି, ତାକୁ ମଧ୍ୟ ଘରେ ଘରେ ଦିଆଯାଉଛି ଏଇ MHS ଅଣ୍ଡରରେ। ଆଉ ଗୋଟେ ହଉଛି ଆପଣଙ୍କ ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଏଠି ମଧ୍ୟ ଆମ ଆଡୋଲସେଣ୍ଟ ଗାର୍ଲ ମାନଙ୍କୁ କଭର କରାଯାଉଛି, ଯୋଉଟା RBSK ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ, ସେ ମଧ୍ୟ ଆପଣଙ୍କର ଯାଉଛନ୍ତି ଆଡୋଲସେଣ୍ଟ ଗାର୍ଲସ ମାନଙ୍କୁ ସ୍କ୍ରିନିଂ କରୁଛନ୍ତି। ଯଦି ସେଠି ହେମୋଗ୍ଲୋବିନ ଅଧିକା ହେଲା ବା ଏନିମିଆ ହେଲା, ସେଠୁ ମଧ୍ୟ

0: ମାନଙ୍କରେ ମଧ୍ୟ ଗୋଟେ କମିଟି ହେଇଛି, ଇଣ୍ଟରନାଲ କମିଟି ତିଆରି ହେଇଛି, ମହିଳାମାନଙ୍କୁ ତାଙ୍କ କାର୍ଯ୍ୟକ୍ଷେତ୍ରରେ ଯେମିତି ସେମାନେ ସୁରକ୍ଷିତ ରହିବେ ତାର ମଧ୍ୟ କମିଟି ଗୋଟେ ତିଆରି କରାଯାଇଛି।
1: ଏଠି ଯଦି ଆମେ ଟୀକାକରଣ କଥା ଦେଖିବା, ଏଇ କାର୍ଯ୍ୟକ୍ରମରେ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଭୂମିକା କ'ଣ ରହିଛି?
0: ପ୍ରଥମ କଥା ହେଲା ଟୀକାକରଣ ଯୋଉଟା କରାଯାଉଛି, ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରତ୍ୟେକ ସପ୍ତାହର ବୁଧବାର ଆମର ଗାଁ ଭିତରେ ଅଙ୍ଗନବାଡ଼ି ସେଣ୍ଟର ହଉ କିମ୍ବା ଆପଣଙ୍କର ଅଲଗା ଜାଗାରେ ହଉ, ସେଠି ଟୀକାକରଣ କରାଯାଉଛି। ସେଠି ଆପଣଙ୍କର ପ୍ରଥମ ହେଉଛି ଜିରୋ ଟୁ ୱାନ୍ ଇୟର, ଜିରୋ ଟୁ ୱାନ୍ ଇୟର ଭିତରେ ଆମେ ଯଦି ପ୍ରତ୍ୟେକ ଟୀକାକରଣ ଦେଲୁ ତାହେଲେ ସେଇଟା ହେଉଛି ଆମର ଫୁଲ୍ ଇମ୍ୟୁନାଇଜେସନ, ଆଉ ଦୁଇ ବର୍ଷ ଭିତରେ ଆମେ ଯଦି କମ୍ପ୍ଲିଟ୍ କଲୁ ସେଇଟା ହେଉଛି କମ୍ପ୍ଲିଟ୍ ଇମ୍ୟୁନାଇଜେସନ। ତେଣୁ ବର୍ତ୍ତମାନ ଟୀକାକରଣ ଉପରେ ବହୁତ ସରକାର ଇମ୍ପୋର୍ଟାନ୍ସ ଦେଉଛନ୍ତି, ଯେହେତୁ ଆମର ଯେତିକି ଟାର୍ଗେଟ୍ ଅଛି, ଯଦି ଗୋଟେ ଗାଁରେ ଆମର 200 ପିଲା କିମ୍ବା 500 ପିଲା ଟାର୍ଗେଟ୍ ଅଛି, ଯେମିତି ସେଠି ଆମର ପ୍ରତ୍ୟେକ ପିଲା ଟୀକାକରଣ ନେବେ। ଆଉ ସେଦିନ ଆଶାମାନେ ତା ପୂର୍ବ ଦିନ ଯାଇକି ତାଙ୍କ ଘରେ କହିକି ଆସିଦେବେ ଆସନ୍ତାକାଲି ଆପଣଙ୍କର ଟୀକାକରଣ ଅଛି ଆପଣଙ୍କ ସିଡ୍ୟୁଲ ଅନୁସାରେ। ତେଣୁ ତା ପରଦିନ ପୁଣି ଆଶା ଦିଦିମାନେ ଯାଇକି ତାଙ୍କୁ ଡାକିକି ବୁଧବାର ଦିନ ମହିଳା ସ୍ୱାସ୍ଥ୍ୟକର୍ମୀ ପାଖରେ ଟୀକାକରଣ କରାଇବେ।
1: ତେବେ ଏଇ ଯୋଉ ଟୀକାକରଣ କଥା ଆପଣ କହିଲେ, କୋଉ କୋଉ ଟୀକା ମାଗଣାରେ ଦିଆଯାଉଛି?
0: ଏଠି ଆମର ଆମର ଯେତିକି ଫୁଲ୍ ଇମ୍ୟୁନାଇଜେସନ ଟୀକା ଅଛି, ଆପଣଙ୍କର BCG ଠୁ ଆରମ୍ଭ କରି ଆପଣଙ୍କର ଲାଷ୍ଟ ପର୍ଯ୍ୟନ୍ତ MR1 MR2 ପର୍ଯ୍ୟନ୍ତ ପ୍ରତ୍ୟେକ ଟୀକା ଆମର ମାଗଣାରେ ଦିଆଯାଉଛି। ଏଇଟା ମଧ୍ୟ ଆମର ବର୍ଷକ ଭିତରେ ନିହାତି ଆମେ କମ୍ପ୍ଲିଟ୍ କରିବୁ।
1: ଏଇ ତ ଆପଣ

0: टीकाकरण कथा कहिले किंतु ग्रामांचलरे महिला मानंकर प्रसव पूर्व एवं प्रसव परर जत्न केमिति निया जाउछि।
1: प्रसव पूर्व कथाटा आमर VHND विलेज हेल्थ न्यूट्रिशन डे होउछि प्रत्येक मंगलवार आउ शुक्रवार दिन महिला स्वास्थ्यकर्मी ତାଙ୍କର ଅଙ୍ଗନବାଡ଼ି ସେଣ୍ଟର କିମ୍ବା ଅଲଗା ଜାଗାରେ କରୁଛନ୍ତି, ତେଣୁ ସେଠି ଆମେ ଗର୍ଭବତୀ ମହିଳାଙ୍କୁ ଫୁଲ୍ ଚେକଅପ୍ ଦେଉଛୁ। ଆମେ ସେଠି ମିନିମମ୍ 4 ଚେକଅପ୍ ହେବ, ଫାର୍ଷ୍ଟ ଚେକଅପ୍, ସେକେଣ୍ଡ ଚେକଅପ୍, ଥାର୍ଡ ଚେକଅପ୍, ଫୋର୍ଥ ଚେକଅପ୍। ସେଇ ଚେକଅପ୍ରେ ମଧ୍ୟ ସେ ପୁରା ସମ୍ପୂର୍ଣ୍ଣ ଭାବରେ ତାଙ୍କର ୱେଟ୍ ଦେଖିବେ, ତାପରେ BP ଦେଖିବେ, ତାପରେ ତାଙ୍କର ବିଭିନ୍ନ ଲ୍ୟାବ୍ ଟେଷ୍ଟ କରିବେ। ସେଇଠୁ ସେମାନେ ହାଇରିକ୍ସ ମଦର ବାହାର କରିକି ପ୍ରତ୍ୟେକ ମାସରେ 9 ତାରିଖ ଦିନ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନ ଯୋଉଟା ହେଉଛି ପ୍ରତ୍ୟେକ ମାସ 9 ତାରିଖ, ସେଠିକି ମଧ୍ୟ ସେମାନେ ପଠେଇବେ। ତାଙ୍କର ଚେକଅପ୍ ସେଠି ଡକ୍ଟରଙ୍କ ପାଖରେ ହେବ। ଆଉ ଗୋଟେ ହେଉଛି ଆପଣଙ୍କର କମ୍ୟୁନିଟି ହେଲ୍ଥ ସେଣ୍ଟର, ଯେମିତି ଆପଣଙ୍କର CHO, ଆମର CHO ସବୁ ଜଏନ୍ କରିଛନ୍ତି କମ୍ୟୁନିଟି ହେଲ୍ଥ ଅଫିସର ମାନେ। ସେଠି ମଧ୍ୟ ANM ଦିଦିମାନେ ତାଙ୍କ ଗର୍ଭବତୀ ମହିଳାଙ୍କୁ ନେଇକି ଯିବେ, ସେ ନର୍ସିଂ ଅଫିସର, ସେମାନେ ନର୍ସିଂ। ସେଠି ମଧ୍ୟ ପ୍ରତ୍ୟେକ ସବ୍ସେଣ୍ଟରରେ ପ୍ରତ୍ୟେକ ଓଡ଼ିଶା ସରକାର ତରଫରୁ ଆପଏଣ୍ଟମେଣ୍ଟ ହେଇଛନ୍ତି, ସେମାନେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ସେଠି ମଧ୍ୟ ସେମାନେ ଚେକଅପ୍ କରିବେ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋଉଠି ଯେମିତି ଆମର ଗର୍ଭବତୀ ମହିଳା ଚେକଅପ୍ ନ ହେଇକି, ସ୍ୱାସ୍ଥ୍ୟ ସେବା ନ ହେଇକି ରହିବେ ନାହିଁ ଆମର। ତେଣୁ ସବ୍ସେଣ୍ଟର ଲେବୁଲରେ ମହିଳା ସ୍ୱାସ୍ଥ୍ୟକର୍ମୀ ଦେଖିବେ, ତା ପୂର୍ବରୁ କମ୍ୟୁନିଟି ହେଲ୍ଥ ଅଫିସର CHO ମାନେ ଦେଖିବେ, ଜଣେ ଷ୍ଟାଫ୍ ନର୍ସ ବା ନର୍ସିଂ ଅଫିସର ସେମାନେ, ତାପରେ ଡକ୍ଟର ଦେଖିବେ। ତେଣୁ ପ୍ରତ୍ୟେକ ସ୍ତରରେ ଯେମିତି ଆମର ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ସେବା ପାଇବେ। ତାପରେ ଆପଣ କହୁଛନ୍ତି ଆପଣଙ୍କର PNC ବା ପୋଷ୍ଟ ନେଟାଲ କେୟାର ଯୋଉଟା ଆପଣ କହୁଛନ୍ତି, ଏଠି ମଧ୍ୟ ଆପଣଙ୍କର ଆମର ଯେତେବେଳେ ଦିଦିମାନେ ଆମର ଆଶା ଦିଦିମାନେ HBNC ବା HBYC ଯୋଉ ପ୍ରୋଗ୍ରାମ ଅଛି ସେଠି ମଧ୍ୟ ଯୋଉ ସେମାନେ ଯାଉଛନ୍ତି ସେଠି ମଧ୍ୟ ଆମେ PNC କଭର କରୁଛୁ ବା ପୋଷ୍ଟ ନେଟାଲ କେୟାର।
0: ଏ ତ ଆପଣ କହିଲେ ଯେ ଜଣେ ଗର୍ଭବତୀ ମହିଳାମାନଙ୍କର ଏତେ ଗୁଡ଼ିଏ ଯତ୍ନ ନିଆଯାଉଛି, କିନ୍ତୁ ସୁରକ୍ଷିତ ପ୍ରସବ ପାଇଁ ଏଇ ଯୋଉ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେମିତି ସାହାଯ୍ୟ କରିଥାଏ?
1: ପ୍ରଥମ ହେଉଛି ମୁଁ ଯୋଉଟା କହିଲି ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଯୋଉଟା ମୁଁ କହି JSY। JSY ରେ ମଧ୍ୟ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ମହିଳାକୁ ହସ୍ପିଟାଲରେ ଡେଲିଭରି କରିବା, ବା ତାକୁ କୁହାଯାଉଛି ଇନଷ୍ଟିଚ୍ୟୁସନାଲ ଡେଲିଭରି। ଆଗରୁ ଯେମିତି ଘରେ ପ୍ରସବ ହେଉଥିଲା, ବର୍ତ୍ତମାନ ଘରେ ପ୍ରସବ ସମ୍ପୂର୍ଣ୍ଣ ବନ୍ଦ, ଆମେ ସମସ୍ତଙ୍କୁ ଇନଷ୍ଟିଚ୍ୟୁସନାଲ ଡେଲିଭରି ବା ହସ୍ପିଟାଲରେ ଡେଲିଭରି କରିବା। ତା ପାଇଁ ମଧ୍ୟ ରାଶି ସହାୟତା ସରକାରଙ୍କ ତରଫରୁ 1400 ଟଙ୍କା ଦିଆଯାଉଛି, ତା ସହିତ ଯିବା ଆସିବା ଯାତାୟାତ ଖର୍ଚ୍ଚ ପାଇଁ ମଧ୍ୟ 500 ଟଙ୍କା ଦିଆଯାଉଛି, ସର୍ବମୋଟ 1900 ଟଙ୍କା ଦିଆଯାଉଛି। ଆଉ ଗୋଟେ ହେଉଛି ଆମର ସବୁ ପ୍ରକାର ମାଗଣା ମଧ୍ୟ ସ୍ୱାସ୍ଥ୍ୟ ସେବା ସବୁ ଆପଣଙ୍କର ମାଗଣାରେ ଦିଆ।
0: ଏ ଯୋଉ ଗ୍ରାମାଞ୍ଚଳରେ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତାର ଭୂମିକା କଣ ରହିଛି?
1: ପ୍ରଥମ ହେଉଛି ଆମର ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ବା ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ ଆମର ନନ୍ କମ୍ୟୁନିକେବୁଲ ଡିଜିଜ୍କୁ ବହୁତ ଇମ୍ପୋର୍ଟାନ୍ସ ଦିଆଯାଉଛି। ନନ୍ କମ୍ୟୁନିକେବୁଲ ଡିଜିଜ୍ରେ ଆମେ ଡାଇବେଟିସ୍ ମଧ୍ୟ ତାର ଦେଖୁଛୁ କେତେ ଅଛି, ଚେକଅପ୍ କରୁଛୁ, ହାଇପରଟେନସନ। ବର୍ତ୍ତମାନ ମୁଖ୍ୟ ଉଦ୍ଦେଶ୍ୟ ଆମର ମୁଖ୍ୟ ହେଉଛି ଆମର ଡାଇବେଟିସ୍, ଆପଣ ଦେଖନ୍ତୁ ଅତ୍ୟଧିକ ବଢ଼ୁଛି, ଆପଣଙ୍କର BP ବଢ଼ୁଛି, ହାଇପରଟେନସନ ଲୋକଙ୍କର ବଢ଼ୁଛି, କ୍ୟାନ୍ସର ଆପଣଙ୍କର ବଢ଼ୁଛି, ଓରାଲ କ୍ୟାନ୍ସର ହଉ, ବ୍ରେଷ୍ଟ କ୍ୟାନ୍ସର ହଉ, ଏଗୁଡ଼ା ଅତ୍ୟଧିକ ମାତ୍ରାରେ ଆମର ଦିନକୁ ଦିନ ବଢ଼ୁଛି।

0: ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିମୋନିଆକୁ ଆମେ କଣ୍ଟ୍ରୋଲ କରିବା। ତାପରେ ହେଉଛି ଆପଣ ଡାଇରିଆ। ବର୍ତ୍ତମାନ ଆମର ବର୍ଷା ଦିନ ପ୍ରତ୍ୟେକ ଗାଁ ଗହଳି ଅଞ୍ଚଳରେ ଡାଇରିଆ କେସ୍ ବଢ଼ୁଛି। ତାକୁ ମଧ୍ୟ ଆଶାଙ୍କ ଦ୍ୱାରା ଆୱାରନେସ୍ କରାଯାଉଛି, କେମିତି ଆପଣ ପାଣି ଫୁଟେଇକି ପାଣି ପିଇବେ, ପାଣିଟା ଘୋଡ଼େଇକି ପିଇବେ, ଛୁଆମାନେ କେମିତି ପରିଷ୍କାର ପରିଚ୍ଛନ୍ନ ରହିବେ, ଯାହାକି ଆମର ଡାଇରିଆ କଣ୍ଟ୍ରୋଲ ହେଲା। ଯଦି ଆମର ଡାଇରିଆ ଗୋଟେ ଜାଗାରେ 5ରୁ 7 ହେଲା କିମ୍ବା ଆଉଟବ୍ରେକ୍ ହେଇଗଲା, ସାଙ୍ଗେ ସାଙ୍ଗେ ଆଶାକର୍ମୀମାନେ ସେମାନେ ଉପର ଅଫିସରମାନଙ୍କୁ ଜଣେଇବେ। ତାପରେ କମ୍ୟୁନିଟି ହେଲ୍ଥ ସେଣ୍ଟର ବା ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ତାଙ୍କୁ ଆଡମିସନ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ସେମିତି ଆମର ମ୍ୟାଲେରିଆ ହେଲେ ମଧ୍ୟ ଆମର ଆଡିକେଟ୍ ଟେଷ୍ଟ କରାଯାଉଛି। ଆଡିକେଟ୍ ଟେଷ୍ଟ ଆମର ସବ୍ସେଣ୍ଟର ଲେବୁଲେ, ସିଏସି ଲେବୁଲେ, ପିଏସ୍ସି ଲେବୁଲେ ଆଗ ଇୟର୍ଲି ଡିଟେକ୍ସନ ହେଲେ ଇୟର୍ଲି ଟ୍ରିଟମେଣ୍ଟ ହେବ। ପ୍ରଥମ ସପ୍ତାହ କିମ୍ବା 2 ସପ୍ତାହରେ ଅତ୍ୟଧିକ ଜ୍ୱର ଅଧିକା ହେଲା, ତାକୁ ଇମିଡିଏଟଲି ଆମେ ମ୍ୟାଲେରିଆ ଆଡିକେଟ୍ ଟେଷ୍ଟ କରିବା ପାଇଁ କହିବା। ଟେଷ୍ଟ କଲେ ସାଙ୍ଗେ ସାଙ୍ଗେ ସେ ଟେଷ୍ଟ ଯଦି କିଛି ରିପୋର୍ଟ ଆମର ଆସିବ ତାହେଲେ ସେହି ଅନୁସାରେ ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ।
1: ଆପଣ କହିଲେ ଯେ ଆମର ଗ୍ରାମାଞ୍ଚଳରେ ସଂକ୍ରାମକ ରୋଗର ନିୟନ୍ତ୍ରଣ ପାଇଁ ଏହିସବୁ ବ୍ୟବସ୍ଥା ରହିଛି, ତେବେ ଆମର ତ ଅନେକ ଦୁର୍ଗମ ଅଞ୍ଚଳ ରହିଛି, ସେହି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା କେମିତି ଯୋଗାଇ ଦିଆଯାଇପାରୁଛି?
0: ଦୁର୍ଗମ ଅଞ୍ଚଳରେ ଗୋଟିଏ ଆମର ଦିଆଯାଉଛି ସେବା, ମନେକର ଆପଣଙ୍କର ଜଣଙ୍କର ଡେଲିଭରି ହେଲା, ଡେଲିଭରି ହଠାତ୍ ପେନ୍ ହେବ, ହଠାତ୍ ଯନ୍ତ୍ରଣା ହେବ, ଯଦି ସେଇ ଜାଗାରୁ ତାର ଟ୍ରାନ୍ସପୋର୍ଟ ନାହିଁ ଗୋଟେ ହସ୍ପିଟାଲକୁ ଆସିବା ପାଇଁ, ସେଠି ସରକାରଙ୍କ ତରଫରୁ କ'ଣ ଯେ ତା ଘର ଆଉ ହସ୍ପିଟାଲ ପାଖାପାଖି ମଝିରେ ଗୋଟେ ଘର ନିଆଯାଉଛି। ତାର ଯେତେବେଳେ ଇଡିଡି ବା ପେନ୍ ହେବାର ଇଡିଡି ହେବାର ପ୍ରାୟ ଆପଣଙ୍କର 15 ଦିନ ପୂର୍ବରୁ ଆମେ କ'ଣ କରିବୁ ସେଇ ଗୃହକୁ ନେଇ ଆସିଥିବୁ। ସେଇ ଗୃହକୁ ଆଣିଲେ ସେମାନେ ଇଜିଲି ପ୍ରସବ କରିପାରିବେ ହସ୍ପିଟାଲରେ। ତେଣୁ ଏଇଟା ହେଉଛି ଦୁର୍ଗମ ଅଞ୍ଚଳରେ ଆମେ ଏହି ସେବା ଦେଉଛୁ। ତା ମଧ୍ୟ ଦୁର୍ଗମ ଅଞ୍ଚଳରେ ମଧ୍ୟ ଯେଉଁଠି ଆପଣଙ୍କର ଯିବା ପାଇଁ ବାଟ ନାହିଁ ସେଠି ମଧ୍ୟ ଟୀକାକରଣ କେମିତି, ମନେକର ଗୋଟେ ଜାଗାରେ ମଝିରେ ଜଙ୍ଗଲ ରହିଯାଇଛି କି ଗୋଟେ ନଈ ଅଛି ସେପଟେ ଗାଁ ଅଛି, ସେଠି କ'ଣ ହେଉଛି ଆମର ସ୍ୱାସ୍ଥ୍ୟକର୍ମୀମାନେ ସେଠିକି ଯାଇକି ସେମାନେ ଟୀକାକରଣ ସୁବିଧା କରାଉଛନ୍ତି। ସେଠି ଯାଇକି ମଧ୍ୟ ହେଲ୍ଥ କ୍ୟାମ୍ପ କରାଯାଉଛି, ଯେମିତି ସେମାନେ ହେଲ୍ଥ ସର୍ଭିସ୍ ପାଇପାରିବେ। ତେଣୁ ଏଠି ଯଦି ସେମାନେ ଆସିପାରୁନାହାନ୍ତି ହସ୍ପିଟାଲକୁ, ତାହେଲେ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କ ଘର ପାଖକୁ ଗାଁକୁ ଯାଇକି ସେଇଠି କ୍ୟାମ୍ପ କରିକି ତାଙ୍କର ଟୀକାକରଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ।
1: ତେବେ ଆପଣ ତ କହିଲେ ଯେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର କ'ଣ ସବୁ ଭୂମିକା ରହିଛି, ଜନସଚେତନତା ସୃଷ୍ଟି କରିବା ପାଇଁ ଆମର ଆଜି ଭଉଣୀମାନଙ୍କୁ ଆପଣ କ'ଣ କହିବେ?
0: ଆପଣମାନେ ତ ସମ୍ପୂର୍ଣ୍ଣ ଭାବରେ ଶୁଣିଲେ ସରକାରଙ୍କ ତରଫରୁ ଗ୍ରାମୀଣ ସ୍ୱାସ୍ଥ୍ୟ ଯୋଜନା କ'ଣ କ'ଣ ଦିଆଯାଉଛି। ତେଣୁ ସେଇଟା ପ୍ରଥମେ ଆମେ ଆଶା ଦିଦି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସେ ଯୋଜନା ଆମେ ଜାଣିବା ଏବଂ ସେଇ ଯୋଜନାକୁ ଆମେ ଉପଭୋଗ କରିବା, ଆମର ସେଇଟା ହେଉଛି ଅଧିକାର ଅଛି। ତେଣୁ ଯୋଉ ସରକାର ଆମର ଯୋଜନା ତିଆରି କରିଛନ୍ତି ସେଇ ଯୋଜନାରେ ଆମେ ଯେମିତି ଉପକୃତ ହେବା, ଆମେ ଲାଭବାନ ପାଇବା, ସେଇଟା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ଆମର।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର କ'ଣ ଭୂମିକା ରହିଛି ଆଉ ଏଥିରୁ ଆମର ଜନସାଧାରଣମାନେ କେମିତି ଉପକୃତ ହୋଇପାରିବେ ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ ତଥ୍ୟ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
1: ଆଜି ଆପଣମାନେ ଶୁଣୁଥିଲେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଏହାରି କାର୍ଯ୍ୟକାରିତା ବିଷୟରେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସଙ୍ଗୀତା ଦାସଙ୍କ ସହିତ ଆଲୋଚନା। ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: ଏକ ଡାଏରୀରେ ଲେଖିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଆଜି 12 ବର୍ଷ ପୂରଣ ହୋଇଛି। ଭାରତକୁ ଏକ ପ୍ରତିଯୋଗିତାମୂଳକ ବିନିର୍ମାଣ ଲକ୍ଷ୍ୟ କ୍ଷେତ୍ରରେ ପରିଣତ କରିବା ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2014 ମେକ୍ ଇନ୍ ଇଣ୍ଡିଆ ଆରମ୍ଭ କରିଥିଲେ। ବିଶ୍ୱସ୍ତରରେ ଭାରତକୁ ଏକ ବିନିର୍ମାଣ ଡିଜାଇନ୍ ଏବଂ ନବସୃଜନ ହବ୍ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଭାରତର ଶିଳ୍ପ ପ୍ରଚ୍ଛଦ ପଟରେ ବିନିର୍ମାଣ ଉତ୍ପାଦନ ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଦେଶରେ ବ୍ୟବସାୟ କରିବାର ପ୍ରକ୍ରିୟାକୁ ଅଧିକ ସରଳୀକରଣ କରିବା ସହିତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଘରୋଇ କ୍ଷମତା ନିର୍ମାଣକୁ ବୃଦ୍ଧି କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ପରବର୍ତ୍ତୀ ସମୟରେ 2.0କୁ ସମ୍ପ୍ରସାରିତ ହୋଇଛି। ଏଥିରେ 27ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ 15ଟି ବିନିର୍ମାଣ ଏବଂ 12ଟି ସେବା କ୍ଷେତ୍ର ସାମିଲ ରହିଛି। ଏହି ଯୋଜନାରେ ପ୍ରୋତ୍ସାହନଯୁକ୍ତ ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟକ୍ରମ, ଶିଳ୍ପଭିତ୍ତିକ କରିଡର, ଗମନାଗମନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଏବଂ ଜାତୀୟ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମକୁ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପ ଅଧୀନରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 7 ଗୁଣ ବୃଦ୍ଧି ପାଇଛି। 2014-15 ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 1.9 ଲକ୍ଷ କୋଟି ଥିବାବେଳେ 2025-26 ସୁଦ୍ଧା 13 ଲକ୍ଷ କୋଟିରୁ ଅଧିକ ହୋଇଛି। ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇ 18,000 କୋଟିରୁ 2025-26 ସୁଦ୍ଧା 6.27 ଲକ୍ଷ କୋଟିରେ ପହଞ୍ଚିଛି। ଏହାଛଡ଼ା 14ଟି ପ୍ରୋତ୍ସାହନଯୁକ୍ତ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ 2.40 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 14 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ମେଡ୍ ଇନ୍ ଇଣ୍ଡିଆ ଲେବୁଲ ବର୍ତ୍ତମାନ ବିଶ୍ୱସ୍ତରରେ ଏକ ବିନିର୍ମାଣ ହବ୍ ରୂପେ ରୂପାନ୍ତରିତ ହୋଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 12 ବର୍ଷରେ ମେକ୍ ଇନ୍ ଇଣ୍ଡିଆ ଯୋଜନାର ସଫଳତା ସମ୍ପର୍କରେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ପଦକ୍ଷେପ ଭାରତରେ ଉତ୍ପାଦନ ସହ ପୁଞ୍ଜିନିବେଶ ଏବଂ ରପ୍ତାନୀ ବୃଦ୍ଧି ପାଇଛି। ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଦୃଶ୍ୟମାନ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପିଏମ୍ ଉଜ୍ଜଳ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2016 ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଚଳିତ ବର୍ଷ ମଇ ମାସ ସୁଦ୍ଧା ଦେଶର ଗରିବ ମହିଳାମାନଙ୍କୁ 10 କୋଟି 50 ଲକ୍ଷରୁ ଅଧିକ ମାଗଣା ଏଲ୍ପିଜି ସଂଯୋଗୀକରଣ ଯୋଗାଇ ଦିଆଯାଇଛି। 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରି ଏହାକୁ ଏକ ଯୁଗାନ୍ତକାରୀ ଯୋଜନା ଭାବେ ଅଭିହିତ କରିଥିଲେ।
1: बहनों के स्वास्थ्य सुविधा और सशक्तिकरण के इस संकल्प को उज्ज्वला योजना ने बहुत बड़ा बल दिया। योजना के पहले चरण में 8 करोड़ गरीब, दलित, वंचित, पिछड़े, आदिवासी परिवारों की बहनों को मुफ्त गैस कनेक्शन दिया गया। उज्ज्वला योजना का एक और असर ये भी हुआ कि पूरे देश में एलपीजी गैस से जुड़े इंफ्रास्ट्रक्चर का कई गुना विस्तार हुआ है। इससे हजारों युवाओं को नए रोजगार मिले।
0: ଏହି ଯୋଜନାରେ ସ୍ୱଚ୍ଛ ରନ୍ଧନ ଗ୍ୟାସ୍ ଯୋଗାଇ ଦେଇ ପ୍ରଦୂଷଣ ସୃଷ୍ଟିକାରୀ ଜାଳେଣୀ କାଠ ଓ ଗୋବର ଭଳି ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରାଯାଇଛି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ମାଗଣା ପ୍ରଥମ ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି। 2014 ଏଲ୍ପିଜି ସଂଯୋଗୀକରଣ 14,51,00,000 ଥିବାବେଳେ ଚଳିତ ବର୍ଷ ମଇ ମାସ ସୁଦ୍ଧା ଏହା 33,39,00,000 ବୃଦ୍ଧି ପାଇଛି। 2025-26 49 କୋଟିରୁ ଅଧିକ ଏଲ୍ପିଜି ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ମାସରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 70,000 ଗ୍ରାମୀଣ ଯୁବକ ଯୁବତୀମାନଙ୍କୁ ଦକ୍ଷତା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗରିବ ଯୁବକ ଯୁବତୀମାନଙ୍କୁ କୌଶଳ ପ୍ରଶିକ୍ଷଣ ମାଧ୍ୟମରେ କର୍ମ ନିୟୋଜନ ଯୋଗାଇ ଦିଆଯାଉଛି। ଯୋଜନା ଅଧୀନରେ ବିଭିନ୍ନ ବିଷୟରେ 3 ମାସରୁ ଆରମ୍ଭ କରି 12 ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2 ବର୍ଷ ମଧ୍ୟରେ 9 ଲକ୍ଷରୁ ଅଧିକ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଏହି ଯୋଜନା ଅଧୀନରେ କୌଶଳ ବିକାଶ ତାଲିମ ଦେବାକୁ 31ଟି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଆଜି ଶ୍ରୀନଗର ଆକାଶବାଣୀରେ ଉତ୍ତର ଜୋନ୍ ଅନ୍ତର୍ଗତ ଆଞ୍ଚଳିକ ଚ୍ୟାନେଲ

0: ସହ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଉତ୍ତର ଜୋନ୍ରେ ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରିବା ସହ ବିଷୟବସ୍ତୁ ସମ୍ପର୍କିତ ଆଲୋଚନା ହୋଇଛି। ଏ ଅବସରରେ ଶ୍ରୀ ଜୈନ କହିଛନ୍ତି ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନେ ସେମାନଙ୍କ କ୍ଷମତାର ପୂର୍ଣ୍ଣ ବ୍ୟବହାର କରିବା ଆବଶ୍ୟକ। ସେ କହିଛନ୍ତି ଏହି ବୈଠକରେ ଆଞ୍ଚଳିକ ଚ୍ୟାନେଲ ମ୍ୟାନେଜରମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏସୀୟ କ୍ରୀଡ଼ାରେ ଭାରତୀୟ ସ୍କ୍ୱାସ୍ ଖେଳାଳି 3 ପଦକ ଜିତିବା ସୁନିଶ୍ଚିତ କରିଛନ୍ତି। ଜ୍ୟୋତ୍ସ୍ନା ଚିନ୍ନାପା, ଭେଲାବନ ସେନ୍ଥିଲ କୁମାର ମିକ୍ସ ଡବଲ୍ ସେମିଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଅନାଥ ସିଂ ଏବଂ ଅଭୟ ସିଂ ଏକକ ବର୍ଗରେ ଶେଷ 4 ଜଣଙ୍କ ମଧ୍ୟରେ ଅଛନ୍ତି। ଏସୀୟ କ୍ରୀଡ଼ାରେ ଭାରତୀୟ ବନ୍ଧୁକ ଚାଳକ କମଲଜିତ୍ ଏବଂ ସୁରୁଚି ଇନ୍ଦର ସିଂ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ପର୍ଯ୍ୟାୟରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଉଭୟ ଖେଳାଳିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ମନୁ ଟିଏସ୍, ପୁବାସା ଏମାର, ବିଶାଲ ଟେକ୍ ଏବଂ ଭିତ୍ୟା ରାମରାଜଙ୍କୁ ମିକ୍ସଡ୍ 4x400 ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପୂରିଲା 12 ବର୍ଷ। ଉତ୍ପାଦନ, ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ହୋଇଛି ବ୍ୟାପକ ପରିବର୍ତ୍ତନ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର 2 ପର୍ଯ୍ୟାୟରେ 70,000 ଗ୍ରାମୀଣ ଯୁବକ ଯୁବତୀଙ୍କୁ ମିଳିବ ଦକ୍ଷତା କୌଶଳ ପ୍ରଶିକ୍ଷଣ ଏବଂ ଏସୀୟ କ୍ରୀଡ଼ାରେ ଜାରି ରହିଛି ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ। ସମ୍ବାଦ ଶେଷ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says Vikasit Bharat can be realized only with the contribution of everyone, interacts with Seva Yatris under Seva Sankalp Abhiyan. Government decides to provide skill training to 70,000 rural youth under Deen Dayal Upadhyay Grameen Kaushalya Yojana from next month. Foreign ministers of South Africa and Brazil condemn Pahalgam terror attack, reaffirm zero tolerance towards terrorism during IPSA Dialogue Forum meeting on the sidelines of UNGA. Heavy rain due to depression wreaks havoc in several parts of Odisha, Andhra Pradesh and Telangana. IMD says depression likely to weaken into low pressure area in next 12 hours. And in Asian Games, Indian duo Kamaljeet and Suruchi Singh win gold in mixed team 10 meter air pistol event in Nagoya, Japan. Prime Minister Narendra Modi has said Vikasit Bharat can be realized only with the contribution and participation of everyone. Mr. Modi made these remarks during a virtual interaction with Seva Yatris traveling on the Yatra from Varanasi to Vadnagar under Seva Sankalp Abhiyan. Mr. Modi highlighted that Vadnagar gave him the values that shaped his life, while Kashi added countless colors of service to those values. He expressed happiness that young people are also enriching this journey with the many colors of service.
2: हमें आत्मनिर्भर भारत बनाना है। चुनौतियां आएगी, चुनौतियों को चुनौती देने का तो संस्कार लेकर के हम चले हैं। इसलिए हमें हर दिन एक नई ऊर्जा लेकर सेवा भाव के साथ राष्ट्र कल्याण, राष्ट्र सेवा का काम, जन सेवा से राष्ट्र सेवा, इस मंत्र को जीना है। इस यात्रा में भी जितने ज्यादा लोगों को सेवा के काम में जोड़ेंगे, ये यात्रा उतनी ज्यादा सफल होगी।
1: The Prime Minister noted that over the past 12 years, the gap between cities and villages in India has narrowed significantly. Today, infrastructure in villages has improved considerably, while self-reliance among the women of the country has also increased. During the interaction, the Yatris shared their experiences with the Prime Minister. Mr. Modi also urged the Yatris to maintain a diary and record their experiences during the Yatra. Prime Minister Narendra Modi today highlighted the achievements of the Make in India initiative as it marks 12 years. In a social media post, Mr. Modi said the initiative has led to more being made in India, more investment in India and more exports from India. He noted that this transformation is visible across sectors. The Prime Minister said Make in India is about creating infrastructure, enterprise and innovation that allow India to grow and prosper. Union Home Minister Amit Shah has said

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧରେ କଲେ ଶୁଭାରମ୍ଭ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ରାଷ୍ଟ୍ରପତି ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ। ରାଜ୍ୟରେ ଗତ ଜୁନ୍ ମାସରୁ ଚଳିତ ମାସ ସୁଦ୍ଧା 31% ଅଧିକ ବର୍ଷା। ଏବଂ ଏସୀୟ କ୍ରୀଡ଼ାର 10 ମିଟର ଏୟାର ପିସ୍ତଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ ଓ ସୁରୁଚି ସିଂଙ୍କୁ ସ୍ୱର୍ଣ୍ଣ ପଦକ। ସରକାର ଚାଷୀ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଅଧିକ ଯୋଡ଼ିବା ନେଇ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 1000 ମଣ୍ଡିର ଉନ୍ନତିକରଣ କରାଯାଉଛି। ଆଗାମୀ ଦିନରେ 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ। ଶ୍ରୀ ମାଝୀ କହିଛନ୍ତି, ପ୍ରଥମଥର ପାଇଁ 322 ପ୍ୟାକ୍ସ ଓ ଲାମ୍ପସ 565,000 ଅଧିକ ସଦସ୍ୟଙ୍କୁ 28,62,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଉଛି।
1: ସହକାର ସେ ସମୃଦ୍ଧି, ଅର୍ଥାତ୍ ସମବାୟରୁ ସମୃଦ୍ଧି, ସମବାୟରୁ ଆମେ ସମୃଦ୍ଧି କେମିତି ହାସଲ କରିପାରିବା, ଆଉ ଏଭଳି ଏକ ନେରେଟିଭ ଦେଇକରି ଆଜି ସେ ଗୋଟେ ବିରାଟ ଯୋଜନା ଆରମ୍ଭ କରିକିରି ସମଗ୍ର ଭାରତ ବର୍ଷରେ ଯେତେ ଚାଷୀ ଅଛନ୍ତି ତାଙ୍କର ସହିତ ଯୋଡ଼ିଛନ୍ତି। ଏବଂ ଏହି ଆହ୍ୱାନକୁ ପାଥେୟ କରି ଆମ ରାଜ୍ୟ ସରକାର ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ଯାଉଛନ୍ତି।
0: ଏହି ଅବସରରେ ଆଜି ସଦସ୍ୟତା ପଞ୍ଜୀକରଣ ପାଇଁ ନୂଆ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। ବଡ଼ମ୍ବ ଆସିକା ଆଖୁଚାଷୀଙ୍କ ପାଇଁ ଏକର ପିଛା 15,000 ଟଙ୍କା ଇନ୍ପୁଟ୍ ସବ୍ସିଡି ଘୋଷଣା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମରେ 70 କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘରର ଲୋକାର୍ପଣ ସହ 4 ଆଦର୍ଶ ମଣ୍ଡି ଓ 3 ଗୋଦାମ ଘରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ

0: ଆଜି ଚତୁର୍ଥ ଦିବସରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ମାତ୍ର 4 ମିନିଟ୍ ଗୃହ ଚାଲିଥିବା ବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ସମୟ ମଧ୍ୟରେ 2 ତାରକା ପ୍ରଶ୍ନର ଉତ୍ତର ଗୃହରେ ଆଲୋଚନା ହୋଇଥିବା ବେଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସମ୍ପତ ଚନ୍ଦ୍ର ସ୍ୱାଇଁ ଉତ୍ତର ରଖିଥିଲେ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ 10:34 ମୁଲତବୀ ଘୋଷଣା କରିଥିଲେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ନୂତନ ପୁସ୍ତକରେ ମୋଟ 1741 ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ପାଇଁ 10 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ତ୍ରୁଟି ପାଇଁ ଦାୟୀ 6 ଜଣ ସହନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଶିକ୍ଷକ, ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ସହନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ବୋଲି ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ମାଧ୍ୟମିକ ସ୍କୁଲରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଗତବର୍ଷ ଡ୍ରପ୍ ଆଉଟ୍ ହାର 15% ଥିବାବେଳେ ଚଳିତ ବର୍ଷ ଏହା 14.1%କୁ ହ୍ରାସ ପାଇଛି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ 216,131 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 79,996 ଜଣଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଇଛି। ତେବେ ଆହୁରି 1,36,135 ଜଣ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି। ରାଜ୍ୟ ସରକାର ଆସନ୍ତା ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନ ସହ ବକେୟା ଅର୍ଥ ପ୍ରଦାନ କରିବେ। ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଜାରି ରହିଛି ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଇନ୍ଦିରା ଗାନ୍ଧି ଜାତୀୟ ଭତ୍ତା ଯୋଜନାରେ ମୋଟ 20,33,969 ଜଣ ହିତାଧିକାରୀ ଅଛନ୍ତି। ବିଭିନ୍ନ ବୈଷୟିକ ତ୍ରୁଟି କାରଣରୁ କେତେକ ହିତାଧିକାରୀଙ୍କୁ ଗତ 5 ମାସ ହେବ ଭତ୍ତା ପ୍ରଦାନ କରାଯାଇପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଭିନ୍ନ ଭିନ୍ନ ଘଟଣାରେ 2 ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍ର ସିନିୟର ସୁପରିନଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ନିୟମ ଅନୁସାରେ ଉଭୟ ଅଧିକାରୀ 48 ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ରେ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ରାଷ୍ଟ୍ରପତି ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 111ତମ ଜୟନ୍ତୀ ପାଳନ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କର ଅନ୍ତୋଦୟ ଦର୍ଶନ ଏବଂ ସେବା ଓ ସମାବେଶୀ ବିକାଶର ଆଦର୍ଶ ଦେଶକୁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀନଦୟାଲଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ରାଷ୍ଟ୍ରପତି ନିଷ୍ଠା, ଏକାତ୍ମ ମାନବବାଦର ଚିନ୍ତାଧାରା ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ଅବଦାନ ଭାରତୀୟଙ୍କ ଜନଜୀବନରେ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଭୋକାଲ୍ ଫର୍ ଲୋକାଲ୍ ସମ୍ପର୍କରେ। ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନରେ ଅନୁପ୍ରେରିତ ହୋଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସ୍ୱଦେଶୀ କୌଶଳରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ସାଗରପାଟନାରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ବେଶ୍ ଲୋକପ୍ରିୟ ହେଉଛି। ସେହିଭଳି କରମୂଳ ଏବଂ ଗୋବର୍ଦ୍ଧନପୁରରେ ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗହଣା। ସପ୍ତଶଯ୍ୟାର ସଦୈବରଣୀ ଗ୍ରାମରେ ତିଆରି ହେଉଥିବା ଡୋକ୍ରା କଳାକୃତି ରାଜ୍ୟବ୍ୟାପୀ ବେଶ୍ ପ୍ରଶଂସା ସାଉଁଟୁଛି। ଏହି ବିଭିନ୍ନ କଳାକୃତି ମାଧ୍ୟମରେ ଜିଲ୍ଲାର 1.5 ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏ ସମ୍ପର୍କରେ ଜଣେ ମହିଳା ରଶ୍ମିତା ଜେନା କହିଛନ୍ତି
1: ଆମ ହସ୍ତତନ୍ତ ମାଧ୍ୟମରେ ବିଭିନ୍ନ ପ୍ରକାର ଶାଢ଼ୀ, ଗାମୁଛା, ଡ୍ରେସ୍ ତିଆରି ହୋଇଅଛି। ଏହି ପ୍ରକାର ଜିନିଷ ମାର୍କେଟରେ ଏବେ ଚାହିଦା ବଢି ଚାଲିଛି। ଏହାଦ୍ୱାରା ମହିଳାମାନେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆମ ସରକାର ମହିଳାମାନଙ୍କୁ ବିଭିନ୍ନ

0: ସ୍କିମ୍ ମାଧ୍ୟମରେ ଆର୍ଥିକ ସହଯୋଗ କରୁଛନ୍ତି।
1: ରାଜ୍ୟରେ ଜୁନ୍ ମାସରୁ ସେପ୍ଟେମ୍ବର 4 ମାସ ମଧ୍ୟରେ 31%ରୁ ଅଧିକ ବର୍ଷା ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 4 ମାସ ମଧ୍ୟରେ ସ୍ୱାଭାବିକ ଭାବେ 1100 ମିଲିମିଟର ବର୍ଷା ହୋଇଥିବା କଥା, ମାତ୍ର ଏହା 1450 ମିଲିମିଟର ବର୍ଷା ହୋଇଛି। ଜୁଲାଇ ମାସରେ ସର୍ବାଧିକ 647 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହି ସମୟରେ ସ୍ୱାଭାବିକଠାରୁ 91.4% ଅଧିକ ବର୍ଷା ହୋଇଛି। ସେହିପରି ଅଗଷ୍ଟ ମାସରେ 12.7% ଅଧିକ ବୃଷ୍ଟିପାତ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି। ଚଳିତ ମାସ ବର୍ତ୍ତମାନ ସୁଦ୍ଧା 287.4 ମିଲିମିଟର ବର୍ଷା ହୋଇସାରିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପଶ୍ଚିମ କେନ୍ଦ୍ରୀୟ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘଣ୍ଟା ପ୍ରତି ଏହି ଅବପାତ 15 କିଲୋମିଟର ବେଗରେ ଗତି କରୁଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଡ୍ୟାମ୍ରେ 5ଟି ଗେଟ୍ ଖୋଲାଯାଇଛି। ନବରଙ୍ଗପୁର ବ୍ଲକର ଡେବ୍ରାଗୁଡ଼ା ଦେଦେଶପାଲି ଗ୍ରାମ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ସେହିପରି କୋରାପୁଟ ଜିଲ୍ଲାରେ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 10 ମିଟର ଏୟାର ପିଷ୍ଟଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ ଓ ସୁରୁଚି ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେମାନେ କୋରିଆ ଦଳକୁ ଫାଇନାଲରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟର 4000 ଧାନମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର କଲେ ଶୁଭାରମ୍ଭ। ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ। ରାଜ୍ୟରେ ଗତ ଜୁନ୍ ମାସରୁ ଚଳିତ ମାସ ସୁଦ୍ଧା 31%ରୁ ଅଧିକ ବର୍ଷା ଏବଂ ଏସୀୟ କ୍ରୀଡ଼ାର 10 ମିଟର ଏୟାର ପିଷ୍ଟଲ ଗୁଳିଚାଳନା ବର୍ଗରେ ଭାରତର କମଲଜିତ ଓ ସୁରୁଚି ସିଂଙ୍କୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆସନ୍ତୁ ଶୁଣିବା ଭକ୍ତି ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଗାଇଛନ୍ତି ଗୋପାଳକୃଷ୍ଣଙ୍କ ରଚନାରୁ।

ଶେଷ ହେଲା ଭକ୍ତି ଗୀତାର କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଜିତେନ ପଟ୍ଟନାୟକଙ୍କ ରଚନାରୁ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ।

0: அலு புள்ளை
1: ପ୍ରଭାଂଶ ସାମନ୍ତରାୟଙ୍କ ରଚନାରୁ ଏଥର ଶିଳ୍ପୀ ବାଦଲ କୁମାର
0: ଝୁମକଟିକେ ହଲ କରିଛ ପାଉଁଜି ଟିକେ ବଜା ଝୁମକ ପାଉଁଜି ଟିକେ ବଜା ଗୋଗାଲଟା ଯାଉଛି

ଆକାଶ ପାଣି ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି। କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
1: ତମେ କିଏ?
0: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ ସଦସ୍ୟଙ୍କୁ ପ୍ରଥମ ଥର ପାଇଁ ଲାଭାଂଶ ବଣ୍ଟନ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଆଜି ପାଇଁ ମୁଲତବୀ। ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସପ୍ତାହର ରାଜ୍ୟବର୍ଗରେ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର। ଏସୀୟ କ୍ରୀଡ଼ାର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବୀର ସିଂଙ୍କୁ ରୌପ୍ୟ ପଦକ ଏବଂ ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, 6 ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର OUAT ସ୍ଥିତ କୃଷି ଶିକ୍ଷା ସଦନଠାରେ ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ବିପୁଳ ସଂଖ୍ୟାରେ ପ୍ୟାକ୍ସ ଓ ଲ୍ୟାମ୍ପସରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହକାର ସେ ସମୃଦ୍ଧି ଆହ୍ୱାନକୁ ପାଥେୟ କରି ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ନିଜର ସମବାୟ ନୀତି ପ୍ରଣୟନ କରିଛି। ଏହା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ଋଣ ପ୍ରଦାନରେ ସୀମିତ ନ ରଖି ଗ୍ରାମାଞ୍ଚଳର ମଲ୍ଟି ସର୍ଭିସ୍ ୱାନ୍ ଷ୍ଟପ୍ ସଲ୍ୟୁସନ୍ କେନ୍ଦ୍ରରେ ପରିଣତ କରାଯାଇଛି।
1: ଲୋକଙ୍କ ସରକାର ଚାଷୀମାନଙ୍କର ଉତ୍ପାଦିତ ସାମଗ୍ରୀର ବଜାର ସୁବିଧାଠାରୁ ସଠିକ୍ ମୂଲ୍ୟ ଦେବା ଯାଏଁ ସବୁ ବ୍ୟବସ୍ଥାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଆମ ସରକାର ସମସ୍ତ ପ୍ରକାରର ପ୍ରୟାସ ଜାରି ରଖି ଏହି କାରଣରୁ ଆମେ ଓଡ଼ିଶାରେ ଥିବା ପ୍ରାୟ ସମସ୍ତ 4,000 ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମି ବିକାଶର ପରିକଳ୍ପନା ଆଜି କରିଛୁ। କେମିତି ଭାବରେ ତାହା ହେଇପାରିବ ଆଉ ସେ ତା ଭିତ୍ତିଭୂମିକୁ ଆଜି ଆମେ ଗୁରୁତ୍ୱ ଦେଉଛୁ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 1,000 ମଣ୍ଡିର

0: ସେବା ସଂକଳ୍ପ ଅଭିଯାନ ଅବସରରେ ନୂଆପଡ଼ା ଜିଲ୍ଲା ଡୁମେରପାଣି ଗ୍ରାମ ପଞ୍ଚାୟତରେ ଏକ ପେଡ଼ ମା କେ ନାମ 3.0 ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଆସନ୍ତା 27 ତାରିଖରେ ପାଳିତ ହେବ। ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ପ୍ରମୋ ରନ୍ ନୟାଗଡ଼ କାର୍ଯ୍ୟକ୍ରମକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଏବଂ ସମୟୋଚିତ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ ପ୍ରତିଯୋଗିତାର ଭାରତର ଗୁଲବୀର ସିଂଙ୍କୁ ରୌପ୍ୟ ପଦକ ମିଳିଛି। ଗୁଲବୀର ଏସୀୟ କ୍ରୀଡ଼ାର ଗତ ସଂସ୍କରଣରେ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏହାସହ ମହିଳା ସର୍ଟଫୁଟ୍ରେ ମନପ୍ରୀତ କୌର କାଂସ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 22ରେ ପହଞ୍ଚିଛି। ଏଥିରେ 2ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 11ଟି କାଂସ୍ୟ ପଦକ ରହିଛି। ପାଣିପାଗ ପଶ୍ଚିମ, କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ନବରଙ୍ଗପୁର, ସୁନ୍ଦର ଝାରସୁଗୁଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବୈତରଣୀ ଓ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ଭଦ୍ରକ ଆଖୁଆପଦାଠାରେ ମଧ୍ୟ ଜଳସ୍ତର ବିପଦ ସଂକେତ ଉପରେ ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କଟକ, ମାଲକାନଗିରି ସମେତ ଅନ୍ୟ କେତେକ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ପ୍ରବାହିତ କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଜୟପାଟଣା ବ୍ଲକର ସ୍ଥିତି ଜିଲ୍ଲାପାଳ ସଚିନ ପାୱାର ସମୀକ୍ଷା କରିଛନ୍ତି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଅମୀୟ କୁମାର ସାହୁ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମବାୟ ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପ୍ୟାକ୍ସ ଓ ଲ୍ୟାମ୍ପସର ଚାଷୀ ସଦସ୍ୟଙ୍କୁ ପ୍ରଥମ ଥର ପାଇଁ ଲାଭାଂଶ ବଣ୍ଟନ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଆଜି ପାଇଁ ମୁଲତବୀ। ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଜଳ ସପ୍ତାହର ରାଜ୍ୟବର୍ଗରେ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ପୁରସ୍କାର ଏବଂ ଅବପାତର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିର୍ଭରଶୀଳତା ହ୍ରାସ କରି ଏକ ଉତ୍ପାଦକାରୀ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବିଗତ ବହୁ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଭାରତ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲା। ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେହି ରାଷ୍ଟ୍ରଗୁଡ଼ିକ ଦ୍ୱାରା ପ୍ରଦତ୍ତ ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ଭାରତ ବାଧ୍ୟ ହେଉଥିଲା। ଏଥିସହ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆବଶ୍ୟକତା ପୂରଣ ପାଇଁ ଅନେକ ପ୍ରତିଦ୍ୱନ୍ଦ୍ୱିତା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି 2014 ମସିହାରେ ସରକାର ଏକ ଅଭିନବ ଅଭିଯାନ ଆରମ୍ଭ କରିଥିଲେ, ତାହା ହେଉଛି ମେକ୍ ଇନ୍ ଇଣ୍ଡିଆ। ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ତଥା ସଶକ୍ତ ଭବିଷ୍ୟତମୁଖୀ ଏହି ପଦକ୍ଷେପ ଆଜି ବିଭିନ୍ନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଖରେ ମଧ୍ୟ ଏକ ଉତ୍ପାଦନକାରୀ ଦେଶ ଭାବେ ମାନ୍ୟତା ପ୍ରଦାନ କରିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଆଜି 12 ବର୍ଷ ପୂରଣ ହୋଇଛି। ଦେଶକୁ ଉତ୍ପାଦନ, ନିର୍ମାଣ ଏବଂ ନବସୃଜନର ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳୀ ଭାବେ ପରିଣତ କରିବା ପାଇଁ ଯାତ୍ରା ଜାରି ରହିଛି। ଏ ଦିଗରେ ପ୍ରୟାସ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବ।

0: ସହ ଉତ୍ପାଦନ ନିବେଶ ଶିଳ୍ପକ୍ଷେତ୍ର ଏବଂ ଦକ୍ଷତା ଅଧିକ ବ୍ୟାପକ ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ବ୍ୟବସାୟ ଓ ନିବେଶକଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିଛି। ଏବେ 27ଟି କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି। ସେଥିରେ 15ଟି ଉତ୍ପାଦନ ଏବଂ 12ଟି ସେବା କ୍ଷେତ୍ର ଅନ୍ତର୍ଭୁକ୍ତ। ନିବେଶକୁ ଅଧିକ ସହଜ ଓ ସୁଗମ କରିବା, ନବସୃଜନକୁ ପ୍ରୋତ୍ସାହନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ନ୍ୟୁନତମ ସରକାରୀ କ୍ଷେତ୍ର ଏବଂ ସର୍ବାଧିକ ପ୍ରଶାସନ ଆଧାରରେ ବିଭିନ୍ନ କ୍ଷେତ୍ରରେ ପ୍ରକ୍ରିୟା ତଥା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଏହାର ଫଳାଫଳ ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ଅଭିବୃଦ୍ଧିରୁ ପ୍ରତିପାଦନ ହେଉଛି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରାୟ 7 ଗୁଣ ବୃଦ୍ଧି ପାଇଛି। 2014-15ରେ ଏହା 1,90,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ 13,00,000 କୋଟିରୁ ଅଧିକ ହୋଇଛି। ମୋବାଇଲ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇ 6,27,000 କୋଟି ଟଙ୍କାରେ ପହଞ୍ଚିଛି। ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। 2014-2024 ମଧ୍ୟରେ ପ୍ରାୟ 55,000 ବଗି ନିର୍ମିତ ହୋଇଛି। ହାରାହାରି ବାର୍ଷିକ ରେଳବଗି ଉତ୍ପାଦନ ଏହି 10 ବର୍ଷ ସମୟସୀମା ମଧ୍ୟରେ 5,000ରୁ ଅଧିକ ହୋଇଛି। ଦେଶର ପ୍ରତିରକ୍ଷା ଉତ୍ପାଦନ ମଧ୍ୟ ଇତିମଧ୍ୟରେ 4 ଗୁଣରୁ ଅଧିକ ହୋଇଛି। ଗତ ଆର୍ଥିକ ବର୍ଷରେ ରେକର୍ଡ ପରିମାଣ 1,68,000 କୋଟି ଟଙ୍କାରେ ଏହା ପହଞ୍ଚିଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଅଧିକ ଦକ୍ଷ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ନେଇ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଅଟୋମୋବାଇଲ୍ସ କ୍ଷେତ୍ରରେ 33% ବୃଦ୍ଧି ପରିଲକ୍ଷିତ ହୋଇଛି। ଯାତ୍ରୀ ଓ ବାଣିଜ୍ୟିକ ଯାନ ଉତ୍ପାଦନ 65% ଲେଖାଏଁ ବୃଦ୍ଧି ପାଇଥିବା ବେଳେ ତିନିଚକିଆ ଯାନ ଉତ୍ପାଦନ 71% ଓ 2ଚକିଆ ଯାନ ଉତ୍ପାଦନ 30% ବୃଦ୍ଧି ପାଇଛି। ଔଷଧ ଶିଳ୍ପ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ପରିମାଣ ଆଧାରରେ ତୃତୀୟ ଓ ମୂଲ୍ୟ ଆଧାରରେ 11ଥ ସ୍ଥାନରେ ପହଞ୍ଚିଛି। 2024-25 ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ ବାର୍ଷିକ କାରବାର 4,71,898 କୋଟି ଟଙ୍କା ହୋଇଛି। ଉତ୍ପାଦନ ସହ ପ୍ରକ୍ରିୟାକରଣ ଏବଂ ଯନ୍ତ୍ରପାତି ସଂଯୋଗ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତ ନିବେଶ ଅନୁକୂଳ ନୀତି ଆପଣାଇଛି। କେତେକ ରଣନୈତିକ କ୍ଷେତ୍ରକୁ ବାଦ ଦେଇ ଅଧିକାଂଶ କ୍ଷେତ୍ର ପାଇଁ 100% ବିଦେଶୀ ପ୍ରତ୍ୟକ୍ଷ ନିବେଶକୁ ଅନୁମତି ପ୍ରଦାନ କରାଯାଇଛି। 2014-15ରୁ ଗତ ଆର୍ଥିକ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ 843 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ଗତ 12 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ 169% ବୃଦ୍ଧି ଲକ୍ଷ୍ୟ କରାଯାଇଛି। ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ନିବେଶକୁ ପ୍ରାଧାନ୍ୟ ଦିଆଯାଉଛି। ଏପର୍ଯ୍ୟନ୍ତ ଏହି ପଦକ୍ଷେପ ଅଧୀନରେ 2,54,000 ଉଦ୍ୟୋଗ କ୍ଷେତ୍ରକୁ ଷ୍ଟାର୍ଟଅପ୍ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। 12 ବର୍ଷ ପୂରଣ କରିଥିବା ମେକ୍ ଇନ୍ ଇଣ୍ଡିଆ ଅଭିଯାନ ବିଶ୍ୱସ୍ତରରେ ଉତ୍ପାଦନ ଓ ନିବେଶ ସ୍ଥଳୀ ଭାବେ ଭାରତର ସ୍ଥିତିକୁ ଅଧିକ ସୁଦୃଢ଼ କରିଛି। ବିଭିନ୍ନ ଦେଶ ସହ ହୋଇଥିବା ବାଣିଜ୍ୟ ଚୁକ୍ତିନାମା ଏହାକୁ ଅଧିକ ତ୍ୱରାନ୍ୱିତ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ନିର୍ଭରଶୀଳତା ହ୍ରାସ କରି ଏକ ଉତ୍ପାଦନକାରୀ ରାଷ୍ଟ୍ର ଆଡ଼କୁ ଭାରତର ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ, ଆକାଶବାଣୀ କଟକ।
2: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
3: ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ସୁଦନ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଏହି ଧରା ପୃଷ୍ଠରେ ମା ବାପା ଏବଂ ଶାଶୁ ଶ୍ୱଶୁର ହିଁ ଆମର ପ୍ରକୃତ ଜୀଅନ୍ତା ଠାକୁର, ତେଣୁ ସେମାନଙ୍କୁ ଅସୁବିଧା କିମ୍ବା କଷ୍ଟ ଦେବା ନାହିଁ। ଗୀତଟି ଏହି ମର୍ମର।

ସୁଦନ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ରୋହିଦାସ ସିଂ, ନନ୍ଦ ସିଂ, ହରିମୋହନ ସିଂ, ବୁଧୁରାମ ସିଂ, ଜାଠା ସିଂ, ସୁକୁରାମ ସିଂ, ପ୍ରଭାସିନୀ ସିଂ, ସୁନି ସିଂ ଏବଂ ସମ୍ବାରୀ ସିଂ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

아까서버리. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଗ୍ରାମାଞ୍ଚଳ ଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ସ୍ୱାବଲମ୍ବୀ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅନିଶ୍ଚିତତା ସତ୍ତ୍ୱେ ଭାରତ ଦ୍ରୁତ ପ୍ରଗତିଶୀଳ ବୃହତ ଅର୍ଥନୀତି କ୍ଷେତ୍ରରେ ସ୍ଥିତି ବଜାୟ ରଖିଛି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ବୃଦ୍ଧି ପାଉଥିବା କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସ୍ମାରକୀ ଉପହାର ଏହି ନିଲାମରେ ଓଡ଼ିଶା ଦ୍ରବ୍ୟର ଅଧିକ ଚାହିଦା ପରିଲକ୍ଷିତ। ଏବଂ ଏସୀୟ କ୍ରୀଡ଼ାର 10,000 ମିଟର ଦୌଡ଼ା ପ୍ରତିଯୋଗିତାରେ ଆଜି ଭାରତୀୟ ପ୍ରତିଯୋଗୀ କୁଲବୀର ସିଂହଙ୍କୁ ମିଳିଲା ରୌପ୍ୟ ପଦକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଦେଶର ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଦୂରତା ହ୍ରାସ ପାଇଛି। ଗ୍ରାମାଞ୍ଚଳଗୁଡ଼ିକର ଭିତ୍ତିଭୂମି ନିର୍ମାଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ବାରାଣାସୀରୁ ଭଦନଗର ଯାତ୍ରା କରୁଥିବା ସେବାଯାତ୍ରୀମାନଙ୍କୁ ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ଅବଦାନ ଓ ସହଯୋଗରେ ହିଁ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ଏ ଯାତ୍ରାରେ ସାମିଲ ହୋଇଥିବା ଯୁବକମାନେ ଦେଶର ସମୃଦ୍ଧି ଦିଗରେ ବିଭିନ୍ନ ସେବାର

0: ନିଦର୍ଶନ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସେବାଭାବ, ସନ୍ତୁଳନ, ସଂଯମତା, ସମନ୍ୱୟ, ସକାରାତ୍ମକ ମନୋଭାବ, ସମ୍ବେଦନା ଏବଂ ଆଲୋଚନା ସାତଟି ନୀତିକୁ ପାଥେୟ କରି ଦଳର ପ୍ରତ୍ୟେକ କର୍ମୀ ଗର୍ବ ଅନୁଭବ କରୁଛନ୍ତି। ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.8% ପହଞ୍ଚି ପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତ ଏକ ଦ୍ରୁତ ପ୍ରଗତିଶୀଳ ବୃହତ୍ ଅର୍ଥନୀତି କ୍ଷେତ୍ରରେ ତା'ର ସ୍ଥିତି ବଜାୟ ରଖିପାରିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଆଜି ଅପରାହ୍ନରେ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା ଭାରତ ବିଶ୍ୱସ୍ତରରେ ଏକ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୈତିକ କ୍ଷେତ୍ର ଭାବେ ଉଭା ହୋଇଛି ବୋଲି କହିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ସଂକଳ୍ପକୁ ଆଗେଇ ନେବା ଲାଗି ଦେଶ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ହେବା ସହ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଛି ବୋଲି ଶ୍ରୀ ଶାହା କହିଛନ୍ତି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ରାଜ୍ୟରେ କଠୋର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଅନୁକୂଳ ଶିଳ୍ପନୀତି ଓ ସୁଶାସନ ଯୋଗୁଁ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ସେ କହିଛନ୍ତି ପ୍ରତିରକ୍ଷା କରିଡର ମାଧ୍ୟମରେ ଉତ୍ତରପ୍ରଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଉଛି। ରାଜ୍ୟରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିର୍ମାଣ ହେବା ସହ ଆମେଥିରେ 1-203 ରାଇଫଲ୍ସ ତିଆରି ହେଉଛି। ଉତ୍ତରପ୍ରଦେଶ ସମ୍ପ୍ରତି ପୁଞ୍ଜିନିବେଶ ଶିଳ୍ପ ବିନିର୍ମାଣ କ୍ଷେତ୍ରରେ ଅଗ୍ରସର ହେଉଛି ଏବଂ ଆଗାମୀ ଦିନରେ $1 trillion ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଦିଗରେ ଆଗଉଛି ବୋଲି ଶ୍ରୀ ଶାହା କହିଛନ୍ତି।
1: ଉତ୍ତରପ୍ରଦେଶ କେନ୍ଦ୍ର

ଅବସରରେ କହିଛନ୍ତି, ଉତ୍ତରପ୍ରଦେଶ ଦେଶର ଏକ ବିନିର୍ମାଣ କେନ୍ଦ୍ର ରୂପେ ଉଭା ହୋଇଛି। ଜାପାନ, ଭିଏତନାମ, ରୁଷିଆ, ସିଙ୍ଗାପୁର ଏବଂ ବେଲାରୁଷ ସହଭାଗୀ ରାଷ୍ଟ୍ର ରୂପେ ଯୋଗ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରୁ ଆସିଥିବା ଛାତ୍ରଗୋଷ୍ଠୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଜାତୀୟ ସଂହତି ଗସ୍ତର ଅଂଶସ୍ୱରୂପ ଏହି ଦଳ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଛନ୍ତି। ଜାତିସଂଘ ସଂସ୍କାର କ୍ଷେତ୍ରରେ ଅଗ୍ରଗତିର ଅଭାବ କାରଣରୁ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ନୈରାଶ୍ୟ ଭାବ ବୃଦ୍ଧି ପାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ନ୍ୟୁୟର୍କଠାରେ ଚାଲିଥିବା 81ତମ ଜାତିସଂଘ ସାଧାରଣ ଅଧିବେଶନର ମନ୍ତ୍ରୀସ୍ତରୀୟ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଜାତିସଂଘରେ ବିଶ୍ୱର ବାସ୍ତବ ପରିସ୍ଥିତିର ପ୍ରତିଫଳନକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ହେବା ଉଚିତ। ଜାତିସଂଘର ସଂସ୍କାରମୂଳକ ପଦକ୍ଷେପକୁ ବିରୋଧ କରୁଥିବା ରାଷ୍ଟ୍ର ଜାତିସଂଘକୁ ବ୍ୟବହାର କରି ସୁଦୃଢ଼ ହୋଇପାରିବେ ନାହିଁ। ଜାତିସଂଘ ସଂସ୍କାର ସର୍ବସମ୍ମତି କ୍ରମେ ହାସଲ ହୋଇପାରିବା ନେଇ ରହିଥିବା ଧାରଣାକୁ ଡକ୍ଟର ଜୟଶଙ୍କର ଅଗ୍ରାହ୍ୟ କରିଛନ୍ତି। ରାଷ୍ଟ୍ରଗୁଡ଼ିକ ସେମାନଙ୍କର ମତାମତ ମୁକ୍ତ ଭାବରେ ଦେବା ଉଚିତ। ଏହାପରେ ଭୋଟିଂ ଜରିଆରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଜାତିସଂଘରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଏହା ଆବଶ୍ୟକ। ଜାତିସଂଘରେ ଅର୍ଥପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଉପରେ ମନ୍ତ୍ରୀ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଷ୍ଟ୍ରଗୁଡ଼ିକ ପ୍ରବଳ ଇଚ୍ଛାଶକ୍ତି ଦ୍ୱାରା ମିଳିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୁରକ୍ଷା ପରିଷଦରେ ସଂସ୍କାର ପାଇଁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ଆହ୍ୱାନ ପରେ ବୈଦେଶିକ ମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ମତାମତ ପ୍ରଦାନ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ଜାମାଇକା ପ୍ରତିପକ୍ଷ କାମିନା ଜନ୍ସନ୍ ସ୍ମିଥ୍, ଘାନାର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ଓକୁଜାଟା ଆବାକ୍ୱା, ସୁରିନାମର ମେଲବିନ୍ ବୋବା ଏବଂ ଇଷ୍ଟ ୱେଷ୍ଟ ସେଣ୍ଟରର ସଭାପତି ସେଲେଷ୍ଟି କୁନାରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ବୈଠକ କାଳରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ୱାର୍ଥ, ମୂଲ୍ୟବୋଧ ଏବଂ ବିଶ୍ୱାସ ଭିତ୍ତିରେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା। ବହୁ ରାଜନୈତିକ ବିବାଦ, ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ଅନିଶ୍ଚିତତା ଏବଂ ପ୍ରଯୁକ୍ତିବିଦ୍ୟା ବିଶୃଙ୍ଖଳା ଆଦି ପ୍ରସଙ୍ଗ ସମାଧାନ ଦିଗରେ ଗ୍ଲୋବାଲ୍ ସାଉଥ୍ ତା'ର ସ୍ୱର ଜାରି ରଖିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀର ସୃଷ୍ଟି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତରେ ପୂର୍ବରୁ 3 ସଶସ୍ତ ବାହିନୀ, ସେନାବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ପୃଥକ ପୃଥକ ଭାବେ କାର୍ଯ୍ୟ କରୁଥିଲେ। 1999 କାର୍ଗିଲ୍ ସମୀକ୍ଷା କମିଟି ପରଠାରୁ ଏକ ମିଳିତ କାର୍ଯ୍ୟକାରୀ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା।

0: 2019 ଅଗଷ୍ଟ 15 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରତିରକ୍ଷା ବିଭାଗ ମୁଖ୍ୟ ପଦବୀ ସୃଷ୍ଟିର ଘୋଷଣା କରିଥିଲେ। ତିନୋଟି ସଶସ୍ତ୍ର ବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
1: ऐसी हमारी सेना की व्यवस्थाएं हैं।

0: ସଭାର ସଂଶୋଧନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପାଦନ କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକୁ ନିୟମିତ ଭାବେ ସାମିଲ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଏହି ସମଗ୍ର ପ୍ରକ୍ରିୟାକୁ ନିର୍ବାଚନ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ସମୀକ୍ଷା କରିଛନ୍ତି। ଏଥିସହିତ ସମଗ୍ର ପ୍ରକ୍ରିୟାରେ ରାଜନୈତିକ ଦଳ ସହଯୋଗ କରିଥିଲେ। ସମସ୍ତଙ୍କର ସାମୂହିକ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2024 ସଫଳତାର ସହ ସମାପ୍ତ ହୋଇଛି ଏବଂ ଜିଲ୍ଲା ପାଇଁ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଛି।
1: ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଉତ୍ସବ ପାଇଁ ପରମ୍ପରା ଅନୁଯାୟୀ ସୋନିଆ ପର୍ବ ଅବସରରେ ବିଭିନ୍ନ ପୂଜା ପ୍ରତିଷ୍ଠାନ ତରଫରୁ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଓଡ଼ିଶା 2036ର

0: ମାମଲାର ସମାଧାନ କରାଯାଇଥିଲା। ଢେଙ୍କାନାଳ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରରେ ବିଭିନ୍ନ ଖାଦ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହାର ମାନ ଯାଞ୍ଚ କରାଯାଇ 3,50,000 ଟଙ୍କା ଜରିମାନା ସହ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ବିରଞ୍ଜି ନାରାୟଣ ସେଠୀ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ, ଆକାଶବାଣୀ କଟକ।
2: ଫୋନ୍ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏ ଲିଙ୍କ୍ ପରଦି ଏପିକେ ଡାଉନଲୋଡ କରି ନିଅନ୍ତୁ।

ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆମର ନୀତିଦିନିଆ ଜୀବନରେ ବିଲବାଡ଼ି କାମ ସହ ପରିଷ୍କାର ପରିଚ୍ଛନ୍ନତା ପାଇଁ କିଛି ସମୟ ଦେବା ନିହାତି ଦରକାର। ପରିଷ୍କାର ପରିଚ୍ଛନ୍ନତାର ଉପକାର ଆମେ ମାପିବା କିମ୍ବା ଅନ୍ୟକୁ ଦେଖାଇବା କଷ୍ଟ, କିନ୍ତୁ ଏହାର ପ୍ରଭାବ ଆମ ବ୍ୟକ୍ତିଗତ ଜୀବନରେ ଯେତିକି ପ୍ରଭାବ ପକାଏ ପରିବାର ଏବଂ ସମାଜ ଉପରେ ତାର ବହୁତ ଅଧିକ ପ୍ରଭାବ ଥାଏ। ଧରନ୍ତୁ ଆମେ ଠିକ୍ ସମୟରେ ନିଜର ନିତ୍ୟକର୍ମ ସାରିବା, ଆମେ ପରିଷ୍କାର ଜାଗାରେ ବସିବା, ଖାଇବା, ଶୋଇବା, ସଫା ଲୁଗାପଟା ପିନ୍ଧିବା, ଖାଇବା ଆଗରୁ ହାତକୁ ଭଲ ଭାବେ ସଫା କରିବା, ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇବା, ଏସବୁ କାମ ଆମ ମନକୁ ଯେତିକି ଶାନ୍ତି ଓ ସୁଖ ଦେଇଥାଏ। ରାସ୍ତାଘାଟ ସଫା, ଘର ଚାରିପଟ ସଫା, ଅଫିସ, ସ୍କୁଲ, କଲେଜ, ଡାକ୍ତରଖାନା, ଦେବାଳୟ, ପରିଭ୍ରମଣ ସ୍ଥାନ ଇତ୍ୟାଦି ଯଦି ପରିଷ୍କାର ପରିଚ୍ଛନ୍ନ ଥାଏ, ତେବେ ଏହା ସମସ୍ତଙ୍କୁ ଖୁସି ଓ ମନ ପ୍ରଫୁଲ୍ଲ ରଖିବାରେ ସାହାଯ୍ୟ କରେ। ଏହା କେବଳ ମନକୁ ଶାନ୍ତି ଦିଏ ନାହିଁ, ଆମକୁ ନିରୋଗ ରଖିଥାଏ, ଅଧିକ କର୍ମ କରିବାରେ ସାହାଯ୍ୟ କରେ, ଆର୍ଥିକ ଦିଗରୁ ଦେଶକୁ ସମୃଦ୍ଧ କରେ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ, ବୈଦେଶିକ ମୁଦ୍ରା ବୃଦ୍ଧି ଘଟେ ସହଜେ। ଏବେ ବର୍ଷାର ପ୍ରକୋପ କମି ନାହିଁ, ଅଧିକ ସତର୍କ ରହିବା ଦରକାର। ଏହି ସମୟରେ ନିଜର ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ ନେବେ। ବ୍ୟସ୍ତ ଭିତରେ ବି ଏସବୁ କାମ ଆମେ ଠିକ୍ ଠାକ୍ କଲେ ଆଗକୁ ଯାଇପାରିବା, ଖୁସି ରହିପାରିବା। ଆମର ପ୍ରକୃତି ପରିବେଶ ସବୁବେଳେ ଆମକୁ ସାହାଯ୍ୟ କରୁଛି ଏବଂ କରିବ। ସ୍ୱଚ୍ଛ ମନ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବ। ଶ୍ରୋତା ବନ୍ଧୁ, ସନ୍ଧ୍ୟା ସମୟ ଆସନ୍ତୁ ସମବେତ କଣ୍ଠରେ ଗୀତଟିଏ ଶୁଣିବା, ଯାହାକୁ ଲେଖିଛନ୍ତି ମଧୁସୂଦନ ରାଓ। ତାପରେ ଆଜିର ଆଲୋଚନାକୁ ଯିବା।

ଶ୍ରୋତାବନ୍ଧୁ, ପରିବେଶ ତିଷ୍ଠି ରହିବା ପାଇଁ ବୃକ୍ଷଲତାଙ୍କ ଭୂମିକା ସବାଗ୍ରେ। ବୃକ୍ଷଲତାଙ୍କ ଅଭାବରେ ଏବେ ଅନିୟମିତ ପାଣିପାଗ, ପ୍ରାକୃତିକ ଦୁର୍ବିପାକ ବଢି ବଢି ଚାଲିଛି। ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ଚେତାବନୀ। ଆମର ବିଶେଷଜ୍ଞ ରାଷ୍ଟ୍ରନାୟକ ବୈଜ୍ଞାନିକଙ୍କ ସତର୍କବାଣୀ ଆପଣମାନେ ଶୁଣୁଥିବେ। ଏହା ଗୋଟିଏ ସାମୂହିକ କର୍ତ୍ତବ୍ୟ ନିଶ୍ଚୟ। ଆଧୁନିକତା ନାଁରେ ଆମେ ଜଙ୍ଗଲ ନଷ୍ଟ କରି ଆମରି ପାଇଁ ବିପଦ ଡାକୁଛୁ। ତେଣୁ ଯେମିତି ବି ହେଉ, ଏ ଦିଗରେ ଆମକୁ ସତର୍କ ରହିବାକୁ ପଡିବ। ଆଜି ଗଛଟିଏ ଲଗାଇଲେ କାଲିକି ସେ ଆମକୁ ଛାଇ ଦେବ, ଫଳ ଫୁଲ ଦେବ, ଆମର ନିଶ୍ୱାସ ପ୍ରଶ୍ୱାସ ପାଇଁ କାମ କରିବ।

0: ଖୋଜିବାକୁ ପଡ଼ୁଛି। ଏଭଳି ସ୍ଥଳେ ଆମେ
1: ଶ୍ରୋତାବନ୍ଧୁ, ଆମ ବଣ ଜଙ୍ଗଲ ପରିବେଶ ପାଇଁ ଅନୁକୂଳ, ଜୀବଜନ୍ତୁଙ୍କ ପାଇଁ ବାସସ୍ଥାନ, କିନ୍ତୁ ଆମେ ବାସ କରୁଛୁ ବଣ ଜଙ୍ଗଲ ଠାରୁ ଦୂରରେ। ଆମ ପାଇଁ କଣ ଗଛ ବୃକ୍ଷର ଆବଶ୍ୟକତା ନାହିଁ? ବିଶେଷଜ୍ଞଙ୍କ ମତରେ ଏବେ ଆମେ ଗୋଟିଏ ପ୍ରାକୃତିକ ଫଳ କିମ୍ବା ଗଛର ଛାଇ ପାଇଁ ଖୋଜିବାକୁ ପଡୁଛି। ଏଭଳି ସ୍ଥଳେ ଆମେ ରହିବା ଚତୁର୍ପାର୍ଶ୍ୱରେ ଗଛ ବୃକ୍ଷଙ୍କ ସଂଖ୍ୟା ବଢାଇବା ଦରକାର, ଯାହା ଆମ ପାଇଁ ଗୋଟିଏ ଚିନ୍ତାର ବିଷୟ। ଏହାକୁ ଆଖିରେ ରଖି ଆଜି ବନାନୀ କାର୍ଯ୍ୟକ୍ରମରେ ବିଷୟ ଅଛି ଜଙ୍ଗଲ ବାହାରେ ବୃକ୍ଷରୋପଣ। ବିଶେଷଜ୍ଞ ଅଛନ୍ତି ଓଡ଼ିଶା ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ସୁଦର୍ଶନ ପାତ୍ର, ତାଙ୍କ ସହ କଥା ହେଉଛନ୍ତି ଦୁର୍ଗା ମାଝି। ଆସନ୍ତୁ ଶୁଣିବା ଆଲୋଚନା ଜଙ୍ଗଲ ବାହାରେ ବୃକ୍ଷରୋପଣ।
2: ସୁଦର୍ଶନ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: ସୁଦର୍ଶନ ବାବୁ, ଏଇ ଯୋଉ ବିଷୟ ରଖିଛି ଗୋଟେ ସମୟ ଉପଯୋଗୀ ଆଲୋଚନା, କାହିଁକି ନା ଏଇ ଯୋଉ ବୃକ୍ଷରୋପଣ କଥା ଆମେ କହିଲା ବେଳକୁ ଜଙ୍ଗଲରେ ତାର ପ୍ରାକୃତିକ ଉପାୟରେ ଗଛ ତାର ଉଠିବା କଥା ଉଠିବ, ପ୍ରକୃତିର ଭାରସାମ୍ୟ ଭିତରେ ଯେଭଳି ଭାବରେ ଗୋଟେ ମଞ୍ଜି ପଡୁଛି ସେ ତାର ଗଛ ହବ, ସେ ଜଙ୍ଗଲର ସ୍ଥିତି ଅନୁସାରେ ସେ ତାର ବଢିବ। କିନ୍ତୁ ଜଙ୍ଗଲ ବାହାର କହିଲା ବେଳକୁ ଯୋଉଠି ଆମର ଜଙ୍ଗଲ ନାହିଁ ସେଇଠି ଆମେ ବୃକ୍ଷରୋପଣ କରିବା, ତେଣୁ ଏଇଟା କେତେ ଗୁରୁତ୍ୱପୂର୍ଣ୍ଣ? ଜଙ୍ଗଲ ବାହାର ଅଞ୍ଚଳରେ ବୃକ୍ଷରୋପଣ କହିଲେ ନିର୍ଦ୍ଦିଷ୍ଟ କୋଉ ଅଞ୍ଚଳକୁ ଆମେ ବୁଝିବା, ସେ ବିଷୟ ଟିକେ ପ୍ରଥମେ ଆପଣ କହିବେ।
4: ବର୍ତ୍ତମାନ ପରିପ୍ରେକ୍ଷୀରେ ଜଙ୍ଗଲ ବାହାରେ ବୃକ୍ଷରୋପଣର ଗୁରୁତ୍ୱ ବହୁତ ଅଧିକ ରହିଛି, ବିଶେଷ କରି ଆମର ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ହେଉ ବା ବିଶ୍ୱ ମରୁଡ଼ି ପ୍ରତିକାର ହେଉ କିମ୍ବା ବିଭିନ୍ନ ପ୍ରକାର ପ୍ରଦୂଷଣ ହେଉ, ଏସବୁକୁ ରୋକିବା ପାଇଁ ଆମର ଜଙ୍ଗଲ ବାହାରେ ବୃକ୍ଷରୋପଣ ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ତେଣୁ ଏହିସବୁ ଜିନିଷକୁ ଲକ୍ଷ୍ୟ କରି ଆମେ କେବଳ ଜଙ୍ଗଲ ଉପରେ ନିର୍ଭର କଲେ ହେବ ନାହିଁ, ଆମକୁ ଜଙ୍ଗଲ ବାହାରେ ମଧ୍ୟ ଯଥେଷ୍ଟ

0: ପରିମାଣରେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି।
1: ନିଶ୍ଚିତ ଭାବରେ ଆପଣ ଯାହା କହିଲେ, କାହିଁକି ନା ପ୍ରଦୂଷଣ କି ଜଳବାୟୁ ପରିବର୍ତ୍ତନ, ଆମେ ଯେ ଖାଲି ଜଙ୍ଗଲ ଉପରେ ନିର୍ଭର କଲେ ହେବନି, କାହିଁକିନା ଲୋକ ସଂଖ୍ୟା ଆମେ ବଢ଼ୁଛେ, ସେ ଅନୁସାରେ ଆମର ଯେଉଁ ଜଙ୍ଗଲ ଧୀରେ ଧୀରେ କମିଯାଉଛି, ସଙ୍କୁଚିତ ହେଇଯାଉଛି, ବା ଯୋଉଠି ଆମର ଜାଗା ଅଛି ଜଙ୍ଗଲ ବାହାରେ ଆମର ଆବଶ୍ୟକତା ଯାହା ରହିଛି ସେଟାକୁ ମଧ୍ୟ ପୂରଣ କରିବା ସହିତ ପରିବେଶର ସନ୍ତୁଳନ ପାଇଁ କାମ କରିବା। ତେବେ ଏ ଯେଉଁ ଜଙ୍ଗଲ ବାହାରେ ବୃକ୍ଷରୋପଣ, ନିଶ୍ଚିତ ଭାବରେ ଯେଉଁ ତାର ଆଭିମୁଖ୍ୟ କଥା ଆମେ କହିଲେ, କାହିଁକିନା ଯୋଉଠି ଖୋଲା ଜାଗା ରହିଛି ବା ଜଣେ ଲୋକଙ୍କର ଘର ବାଡ଼ି ରହିଛି, ଜାଗା ରହିଛି, ସେଠି ବି ସେ ବୃକ୍ଷରୋପଣ କରିବ, ତାହେଲେ କଣ ଏହାର ବ୍ୟବସ୍ଥା ଅଛି? ସରକାରଙ୍କର ସ୍ୱତନ୍ତ୍ର ଭାବରେ କିଛି ନୀତି ନିୟମ ବା ୟା ପାଇଁ ସ୍ୱତନ୍ତ୍ର କିଛି ଫଣ୍ଡ ଅଛି ବା କିଛି ଯୋଜନା କାର୍ଯ୍ୟକାରୀ ହେଉଛି, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ସରକାରୀ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଅଛି। ଯଦି ଜଣେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା NGO ସେମାନେ ଯଦି ଚାହିଁବେ ବୃକ୍ଷରୋପଣ କରିବା ପାଇଁ, ସେମାନେ ତହସିଲଦାର ଠାରୁ ଜାଗା ନେଇ ଗୋଟିଏ ଯୋଜନା ପ୍ରସ୍ତୁତ କରି ଆମର ଭାରତ ସରକାରଙ୍କୁ ଦେଇପାରିବେ, ଏବଂ ଭାରତ ସରକାରଙ୍କ ଯେଉଁ ନ୍ୟାସନାଲ୍ ଆଫରେଷ୍ଟେସନ୍ ଆଣ୍ଡ ଇକୋ ଡେଭଲପମେଣ୍ଟ ବୋର୍ଡ ସଂସ୍ଥା ରହିଛି, ସେ ଏଥିପାଇଁ ଫଣ୍ଡିଂ କରିଥାନ୍ତି, ଯେଉଁ ଫଣ୍ଡରେ ସେମାନେ ବୃକ୍ଷରୋପଣ କରନ୍ତି। ଏହା ବ୍ୟତୀତ ମଧ୍ୟ ଆମେ ଜଙ୍ଗଲ ବିଭାଗ ତରଫରୁ ମଧ୍ୟ ଜଙ୍ଗଲ ବାହାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରିଥାଉ। ରୋଡ୍ ସାଇଡ୍ରେ ଯେଉଁ ପ୍ଲାଣ୍ଟେସନ୍ ଗୁଡ଼ାକ ହେଉଛି ସେଗୁଡ଼ା ସାଧାରଣତଃ ଆମର ଜଙ୍ଗଲ ବାହାରେ। ଏହା ଛଡ଼ା ମଧ୍ୟ ଯେଉଁ କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି ଯେଉଁ ରହିଛି, ବିଭିନ୍ନ କମ୍ପାନୀମାନଙ୍କର ଦାୟିତ୍ୱ ରହିଛି CSR କାର୍ଯ୍ୟକ୍ରମରେ, ସେଥିରେ ମଧ୍ୟ ଆମେ ଜଙ୍ଗଲ ବାହାରେ କାର୍ଯ୍ୟକ୍ରମ କରିଥାଉ। ତାଛଡ଼ା ବିଭିନ୍ନ ଶିଳ୍ପ, ଖଣି, ଖାଦାନ, ଏମାନେ ଯେଉଁ ସବୁ ଜଙ୍ଗଲ ଜମି ବ୍ୟବହାର କରନ୍ତି, ତା ବଦଳରେ ମଧ୍ୟ ସେମାନେ କମ୍ପେନ୍ସେଟରୀ ଆଫରେଷ୍ଟେସନ୍ କରିବା ଲାଗି ମଧ୍ୟ ଅର୍ଥ ଦେଇଥାନ୍ତି,
1: କ୍ଷତିପୂରଣ
0: ପାଇଁ ସେମାନେ ଅର୍ଥ ଦେଇଥାନ୍ତି, ଯେଉଁଟାକି ଆମର ଅଣ ଜଙ୍ଗଲ ଜମିରେ ବା ପ୍ରାଇଭେଟ୍ ଲ୍ୟାଣ୍ଡ ମାନଙ୍କରେ ଯେଉଁ ସରକାରଙ୍କର ଯେଉଁ ଜମି ଅଛି ସେଥିରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରାଯାଇଥାଏ।
1: ଜଣେ ସାଧାରଣ ଲୋକଟିଏ, ସେ ବି ଚାହିଁବ ଯେ ମୋର ବି ଇଚ୍ଛା ଅଛି ଗଛ ଲଗେଇବା ପାଇଁ, ଗଛକୁ ସେ ଭଲ ପାଏ, ଚାରା ସେ ଚାହିଁବ ସେ ବି ଲଗେଇବା ପାଇଁ, ଏମାନେ ବିଭାଗର କିଛି ସହାୟତା ଏଭଳି ସୁବିଧା କିଛି ଅଛି କି ଆପଣଙ୍କର?
0: ଜଙ୍ଗଲ ବିଭାଗ ତରଫରୁ ଆମର ଏ ବର୍ଷ ଯେଉଁ ଚାରା ଉତ୍ପାଦନ ସବୁ କରାଯାଇଛି, ସେଥିରେ ଆମେ ଟଙ୍କାଏ ଲେଖା ଚାରା ପିଛା ଆମେ ଲୋକମାନଙ୍କୁ ଯୋଗାଇ ଦେବୁ। ଏଥିରେ ଯେଉଁ ଇଚ୍ଛୁକ ବ୍ୟକ୍ତି ଯେଉଁମାନେ ନିଜେ ବୃକ୍ଷରୋପଣ କରିବା ପାଇଁ ଚାହୁଁଥାନ୍ତି, ସେମାନଙ୍କ ମନ ପସନ୍ଦର ଚାରା ସେମାନେ ଟଙ୍କାଏ ଲେଖା ଦେଇ ସେମାନେ ଜଙ୍ଗଲ ବିଭାଗରୁ କିଣିପାରିବେ ଏବଂ ବୃକ୍ଷରୋପଣ ମଧ୍ୟ କରିପାରିବେ।
1: ଆଚ୍ଛା, ନିର୍ଦ୍ଦିଷ୍ଟ ଚାରା ଧରନ୍ତୁ ଉତ୍ପାଦନ କରିବା ପାଇଁ ଚାହିଁବେ, ଏଭଳି କିଛି ବ୍ୟବସ୍ଥା ଅଛି କି? କାହିଁକିନା ଚାରାର ହୁଏତ ଅଭାବ ଦେଖାଦେଇପାରେ, ବା ସେ ଅଞ୍ଚଳରେ ସେମାନେ ଚାହୁଁଥିବେ ଯେ କିଛି ବୃକ୍ଷରୋପଣ କରିବା ପାଇଁ, କି ଯଦି ସରକାରଙ୍କୁ ସହାୟତା ମିଳିଯିବ ହୁଏତ ସେମାନେ ଆହୁରି ଆଗକୁ ବଢ଼ିପାରିବେ।
0: ଏଭଳି ଯୋଜନା ଆଗରୁ ଥିଲା, ଆମର ଯେତେବେଳେ ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଚାଲିଥିଲା,
1: ଆଜ୍ଞା,
0: ସେତେବେଳେ ଏହି କାର୍ଯ୍ୟକ୍ରମ ଚାଲିଥିଲା, ଲୋକମାନେ ଚାରା ନିଜେ ପ୍ରସ୍ତୁତ କରୁଥିଲେ, ସେଥିରେ ସାମାଜିକ ବନୀକରଣ ତରଫରୁ ସେମାନଙ୍କୁ ପ୍ରୋତ୍ସାହନ ଦିଆହଉଥିଲା, ଯେଉଁ ଚାରାଗୁଡ଼ାକ ପରେ ସେମାନେ ଆମର ସଂସ୍ଥା ସେମାନଙ୍କ ଠାରୁ କିଣି ନେଉଥିଲା ଏବଂ ଲୋକମାନଙ୍କୁ ବିତରଣ କରୁଥିଲା।
1: ଆଚ୍ଛା,
0: କିନ୍ତୁ ବର୍ତ୍ତମାନ ସେଭଳି କିଛି ନାହିଁ। ତା ଛଡ଼ା ତ ଜଙ୍ଗଲ ବିଭାଗ ନିଜେ ଚାରା କରିକି ଯେହେତୁ ଯୋଗାଇ ଦେଉଛି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଏତେ ଅନୁଭବ କରାଯାଉନାହିଁ।
1: ନିଶ୍ଚିତ ଭାବରେ ଗଛର ଯୋଉ ମୂଲ୍ୟବୋଧ ରହିଛି, ବୃକ୍ଷର ଯୋଉ ମହାତ୍ମ ରହିଛି ତାକୁ ଅନୁଭବ କରିବୁ, ଏଠି ଜନସାଧାରଣଙ୍କୁ ନେଇକି ଚାଲିବ, ତେଣୁ କେମିତି ଆପଣଙ୍କର ଏ ଯୋଉ ସହଯୋଗ ତାଙ୍କର ଆବଶ୍ୟକ ଆପଣ ମନେ କରୁଛନ୍ତି, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ଜଙ୍ଗଲ ବିଭାଗ ତରଫରୁ ଆମର ତ ମାସ୍ ପ୍ଲାଣ୍ଟେସନ ଯୋଉଟାକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି,
1: ଆଜ୍ଞା,
0: ଏହା ବ୍ୟତୀତ ଯେଉଁ ବ୍ୟକ୍ତି ବିଶେଷ ଚାହିଁବେ ବା ଅନୁଷ୍ଠାନ ଚାହିଁବେ, ଆମର ଯେଉଁ ବିଭିନ୍ନ ନର୍ସରୀ ସବୁ ରହିଛି, ସେଥିରୁ ସେମାନେ ଚାରା ନେଇ ସେମାନେ ମଧ୍ୟ ନିଜ ବାଡ଼ି ଘରେ ମଧ୍ୟ ଲଗେଇ ପାରିବେ।
1: ଆଚ୍ଛା,
0: ଏବଂ ବର୍ତ୍ତମାନ ଯେଉଁ ପରିପ୍ରେକ୍ଷୀରେ ଆମେ ଯାହା ଦେଖିବାକୁ ପାଉଛୁ, ଆମର ଯେଉଁ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ବିଭିନ୍ନ ପ୍ରକାର ଶିଳ୍ପାୟନର ବୃଦ୍ଧି ଏବଂ ଲୋକମାନଙ୍କର ଚାହିଦା, ଏସବୁକୁ ଦୃଷ୍ଟିକୁ ଆଖିରେ ରଖି ଜଙ୍ଗଲ ବାହାରେ ଆମର ଏଇ ଯେଉଁ ବୃକ୍ଷରୋପଣ ଆବଶ୍ୟକତାଟା ଯଥେଷ୍ଟ ରହିଛି, ଏବଂ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ଏବଂ ସମସ୍ତେ ନିଜ ନିଜ ବାଡ଼ିଘର ମାନଙ୍କରେ ବା ଯେଉଁଠି ଖାଲି ଜାଗା ଅଛି ସେ ସ୍ଥାନ ମାନଙ୍କରେ ବୃକ୍ଷରୋପଣ କରିବା ଉଚିତ।
1: ଜଣେ ଧରନ୍ତୁ ପଥିକ, ସେ ଯାଉଛି ବାଟରେ, ଖୁବ ଘର ତାତି ହେଇଛି, ଯଦି ଗୋଟେ ଗଛ ମୂଳ ଟିକେ ବସିଯାଏ, ସେ ଯୋଉ ଶାନ୍ତି ଆନନ୍ଦ ସେ ପାଇବ ବା ସେଇ ଯୋଉ ଶୀତଳତା ସେ ଅନୁଭବ କରିବ, ହୁଏତ ଯଦି ଗଛ ନଥିବ ତାହେଲେ ସେ ନିଶ୍ଚୟ କଷ୍ଟ ପାଇବ, ହୁଏତ ସେ ଅଂଶୁଘାତର ଶିକାର ବି ହେଇପାରେ, ତେଣୁ ଗଛଟା ରାସ୍ତା କଡ଼ରେ ମଧ୍ୟ ଆମେ ଯଦି ଲଗାଉଛେ ନିଶ୍ଚୟ ଗୋଟେ ବଡ଼ ମହାଦ୍ରୁମରେ ଏଥିରେ ପରିଣତ ହେଉଛି, ସେ ଆମକୁ କେତେ ଉପକାର ଦେଉଛି, ସେଠି ଚଢ଼େଇ ରହୁଛନ୍ତି ବା ଫୁଲ ଫଳ ଆସିବ, କେତେ ଗୋଟେ ସୁନ୍ଦର ପରିବେଶ ମଧ୍ୟ ସୃଷ୍ଟି କରୁଛି। ଏ କ୍ଷେତ୍ରରେ ଜଙ୍ଗଲ ବାହାରେ ବନୀକରଣ କାର୍ଯ୍ୟକ୍ରମ ଏବଂ ତା ସହିତ ଯୋଉ ଚାରା ଗଛ ସବୁ ଲଗାଯାଏ, ହୁଏତ ଆମେ ଲଗେଇଦେଲେ ସେ ଭିତରେ ପୁଣି ଆମକୁ ଦେଖିବାକୁ ପଡିବ ଯେ ସେ ଗଛଟା ବଞ୍ଚିବା ଦରକାର, ସେ ଗୋଟେ ମହାଦ୍ରୁମରେ ପରିଣତ ହବ କେମିତି, ଏବଂ ଆମର ଯୋଉ ସ୍ୱାର୍ଥ ରହିଛି ଯେ କେମିତି ତାକୁ ସଫଳ କରିବାକୁ, ଗୋଟେ ଗଛ ନିଶ୍ଚିତ ଭାବରେ ବଞ୍ଚୁ ବୋଲିକି, ସେଇଟା କେମିତି ଆପଣ ସଫଳ କରୁଛନ୍ତି, କେମିତି?

0: କାର୍ଯ୍ୟକାରୀ ହେଉଛି।
1: ଦେଖନ୍ତୁ, କେବଳ ବିତରଣ କରିଦେଲେ ବା ଚାରା ଲଗେଇଦେଲେ ତ ହେବ ନାହିଁ, ତେଣୁ ପିଲାଟି ଏଭଳି ଗଛର ମଧ୍ୟ ବା ଚାରାର ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ। ତେଣୁ ଗଛ ଲଗେଇ ସାରିଲା ପରେ ତାର ବିଭିନ୍ନ ପ୍ରକାର କୋଡ଼ା ଖୋସା ସାର ଦେବା, ଖତ ଦେବା, ତା ମୂଳରୁ ଘାସ ସଫା କରିବା, ଏଭଳି କାର୍ଯ୍ୟକ୍ରମ ମାନ ସବୁ ହୋଇଥାଏ ଏବଂ ଏଭଳି 3 ବର୍ଷ ଧରି ଚାଲେ। ଏବଂ ଏ ସବୁ

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆମର ନିତିଦିନିଆ ଜୀବନରେ ବିଲବାଡ଼ି କାମ ସହ ପରିଷ୍କାର ପରିଚ୍ଛନ୍ନତା ପାଇଁ କିଛି ସମୟ ଦେବା ନିହାତି ଦରକାର। ପରିଷ୍କାର ପରିଚ୍ଛନ୍ନତାର ଉପକାର ଆମେ ମାପିବା କିମ୍ବା ଅନ୍ୟକୁ ଦେଖାଇବା କଷ୍ଟ, କିନ୍ତୁ ଏହାର ପ୍ରଭାବ ଆମ ବ୍ୟକ୍ତିଗତ ଜୀବନରେ ଯେତିକି ପ୍ରଭାବ ପକାଏ ପରିବାର ଏବଂ ସମାଜ ଉପରେ ତାର ବହୁତ ଅଧିକ ପ୍ରଭାବ ଥାଏ। ଧରନ୍ତୁ ଆମେ ଠିକ୍ ସମୟରେ ନିଜର ନିତ୍ୟକର୍ମ ସାରିବା, ଆମେ ପରିଷ୍କାର ଜାଗାରେ ବସିବା, ଖାଇବା, ଶୋଇବା, ସଫା ଲୁଗାପଟା ପିନ୍ଧିବା, ଖାଇବା ଆଗରୁ ହାତକୁ ଭଲ ଭାବେ ସଫା କରିବା, ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇବା, ଏସବୁ କାମ ଆମ ମନକୁ ଯେତିକି ଶାନ୍ତି ଓ ସୁଖ ଦେଇଥାଏ। ରାସ୍ତାଘାଟ ସଫା, ଘର ଚାରିପଟ ସଫା, ଅଫିସ, ସ୍କୁଲ, କଲେଜ, ଡାକ୍ତରଖାନା, ଦେବାଳୟ, ପରିଭ୍ରମଣ ସ୍ଥାନ ଇତ୍ୟାଦି ଯଦି ପରିଷ୍କାର ପରିଚ୍ଛନ୍ନ ଥାଏ, ତେବେ ଏହା ସମସ୍ତଙ୍କୁ ଖୁସି ଓ ମନ ପ୍ରଫୁଲ୍ଲ ରଖିବାରେ ସାହାଯ୍ୟ କରେ।
1: ରାଜ୍ୟମାନଙ୍କୁ ଗସ୍ତ କରି ସେ ରାଜ୍ୟରେ ଥିବା ସାମ୍ପ୍ଲିଂ ପଏଣ୍ଟ ସବୁ ବିଭିନ୍ନ ଏରିଆରେ ସବୁ ନେଇ ସେମାନେ ଏକ ଆକଳନ କରିଥାନ୍ତି, ଏବଂ ତାଙ୍କର ଆକଳନ ଅନୁସାରେ ବର୍ତ୍ତମାନ ଆମର ଯାହା ଭୌଗୋଳିକ କ୍ଷେତ୍ରଫଳ ରହିଛି

0: 8.82% ଆମର ଜଙ୍ଗଲ ବାହାରର ଯେଉଁ ଗଛ ଅଛି ସେଇଟା କୁହାଯାଉଛି। ତା ବାଦ ସେମାନେ ଏଇ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି ଏବଂ ଏଇଟା ଏତେ ସଠିକ୍ ନହେଲେ ମଧ୍ୟ ସେମାନେ କିଛିଟା ଆକଳନ କରିଛନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ଏଇଟା ଆହୁରି ରିଫାଇନ୍ ହେବ ହେଇକି ଠିକ୍ ଭାବରେ ସେମାନେ କରିପାରିବେ। ଏବଂ ହେକ୍ଟର 1 ହେକ୍ଟରରୁ ଲେସ୍ ଥିବା ଜାଗାଗୁଡ଼ାକ କମ୍ ଥିବା ଜାଗାଗୁଡ଼ାକ ସେମାନେ ତା ଭିତରକୁ ଆଣିପାରୁନାହାନ୍ତି ତା ପରିସର ଭିତରକୁ। ଭବିଷ୍ୟତରେ ଏଇଟା ଆହୁରି ରିଫାଇନ୍ ହେଇକି ଆହୁରି ଗଛ ସଂଖ୍ୟା ବଢିବ ବୋଲି ଆମେ ଆଶା କରୁଛୁ, ଏହାର ପ୍ରତିଶତ ଆହୁରି ବଢିବ ବୋଲି ଆଶା କରାଯାଉଛି।
1: ତାମାନେ ଆପଣଙ୍କର କେତେ ଗଛ ଅଛି ମାନେ ଆପଣଙ୍କର ଜଙ୍ଗଲ ବାହାରେ ସେଟା ଗୋଟେ ଆକଳନ କରାଯାଉଛି। ଆମେ ଜାଣିପାରୁଛେ ଯେ ନାଇଁ ଆପଣ କେତେ ଫାଙ୍କା ଜାଗା ଅଛି, ସେଠି ଆଉ କଣ ବୃକ୍ଷରୋପଣ କରାଯାଇପାରିବ କି, ସେଟା ସବୁଜମୟ କରାଯାଇପାରିବ କି, ନା ଏହାର ଉଦ୍ଦେଶ୍ୟ କଣ, ନା ସେ ଉଦ୍ଦେଶ୍ୟ ରହିଛି?
0: ନା ସେ ଉଦ୍ଦେଶ୍ୟ ତ ନିଶ୍ଚିତ ଭାବେ ରହିଛି, କାରଣ ଆମର ବର୍ତ୍ତମାନ ଯାହା ରହିଛି ସେଟା ଉଭୟ ଜଙ୍ଗଲ ଏବଂ ଜଙ୍ଗଲ ବାହାରେ ଥିବା ବୃକ୍ଷକୁ ମିଶାଇକି ସେମାନେ କହୁଛନ୍ତି ମୋଟ 24.16% ରହିଛି। କିନ୍ତୁ ଆମର ଯେଉଁ ଜାତୀୟ ଜଙ୍ଗଲ ନୀତି ରହିଛି, ନ୍ୟାସନାଲ ଫରେଷ୍ଟ ପଲିସି, ତା ଅନୁସାରେ 1/3 ରହିବା କଥା, ଅର୍ଥାତ 33% ଜଙ୍ଗଲ ରହିବା କଥା। କିନ୍ତୁ ଯେହେତୁ ଆମର ଦିଟା ଯାକ ମିଶେଇଲା ପରେ 24.16% ହେଉଛି, ତେଣୁ ଆମକୁ ଆହୁରି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି। ତାହେଲେ ଯାଇକି ଆମେ ସେ 33%କୁ ଓଡ଼ିଶାରେ ଆମର ଆମେ 35% ଜଙ୍ଗଲ ଅଛି ବୋଲି କହୁଛୁ, କିନ୍ତୁ ଏଟା ମୁଁ ଯାହା କହିଲି ଏଟା ଭାରତବର୍ଷର ଅଛି। ଏବଂ ସେଇ ଦୃଷ୍ଟିରୁ ଆମକୁ ଦେଖିବାକୁ ଗଲେ ଆମକୁ ଆହୁରି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି
1: ନିଶ୍ଚିତ ଭାବରେ, କାହିଁକି ନା ଜଙ୍ଗଲ ଯୋଉ ସୀମା ରହିଛି ଆମେ କହୁଛୁ, ଜଙ୍ଗଲ ସୀମା ପରେ ଯୋଉ ଜଙ୍ଗଲ ବାହାର ଅଞ୍ଚଳ ଯୋଉଟା ରହିଛି, ହୁଏତ ସେଠି ବୁଦବୁଦିକିଆ ଗଛ ସବୁ ରହିଥିବ, ଫାଙ୍କା ଜାଗା ରହିଥିବ, ମାନେ ସେଇ ଅଞ୍ଚଳ ମାନଙ୍କୁ ବି ଯଦି ଆମେ ସମ୍ପୂର୍ଣ୍ଣ ଭାବରେ ସବୁଜିମା ଭରିଦବା, ଅର୍ଥାତ୍ ଜଙ୍ଗଲ ସହିତ ମିଶିଯିବ, ଯେ ଅନୁଭବ କରିବା ଯେ ପ୍ରକୃତରେ ଆମର ଜଙ୍ଗଲ ପରିମାଣ ବଢିଛି ବୋଲିକି, ତାହେଲେ ନିଶ୍ଚିତ ଏଇ ଯୋଉ ପରିବେଶ ଅସନ୍ତୁଳନ କଥା ଆମେ କହୁଛୁ, ବା ଆମର ବର୍ଷା ଠିକ୍ରେ ହଉନାହିଁ, ମରୁଡ଼ି ହଉଛି, ବା ବିଭିନ୍ନ ପ୍ରକାର ଯୋଉ ପ୍ରକୃତିଗତ ଯୋଉ ନିୟମରେ ପରିବର୍ତ୍ତନ ଦେଖାଯାଉଛି, ଯୋଉ ଜଳବାୟୁ ପରିବର୍ତ୍ତନ ଧାରା, ଠିକ୍ ଭାବରେ ଋତୁ ପରିବର୍ତ୍ତନ, ଏଗୁଡ଼ା ସବୁ ଠିକ୍ ଭାବରେ ଆମେ ଆକଳନ କରିପାରୁନୁ, ସେ ସମସ୍ୟା ଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯେମିତି ଗୋଟେ ଭଲ ପରିବେଶ ରହିଥିବ ସେଇ ଅଞ୍ଚଳକୁ ଯେମିତି ପ୍ରଭାବ ପକେଇଥାଏ, ସେଇ ପ୍ରଭାବଟା ଆମେ ଅନୁଭବ କରିପାରିବା ନା କଣ କହୁଛୁ?
0: ନିଶ୍ଚିତ, ଦେଖନ୍ତୁ ଯେତେ ଯୋଉ ଆମର ଉଜୁଡ଼ା ଜଙ୍ଗଲ କଥା ଯୋଉ ଆପଣ କହିଲେ, ସେଗୁଡାକର ସବୁ ପୁନରୁଦ୍ଧାର କରାଯାଉଛି ଆମର ଜଙ୍ଗଲ ବିଭାଗ ମାଧ୍ୟମରେ। ଯେଉଁଗୁଡାକ ଜଙ୍ଗଲ ବାହାରେ ସବୁ ରହିଛି ଆମର ଯଦି ଉଜୁଡ଼ା ଜଙ୍ଗଲ କିଛି ଥାଏ, ସେଠି ମଧ୍ୟ ଲୋକମାନେ ଚାହିଁଲେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିପାରିବେ। କିନ୍ତୁ ଏହାଦ୍ୱାରା ସାମୁହିକ ଉଦ୍ୟମ ହିଁ ଦରକାର ଏସବୁ ଜିନିଷ ପାଇଁ, ତାହେଲେ ହିଁ ଆମେ ବୃକ୍ଷରୋପଣ ସ୍ଥଳୀରେ ଆମେ ବୃକ୍ଷରୋପଣ କରିପାରିବା। ଏବଂ ଆମର ଯେଉଁ ସଂଖ୍ୟା ରହିଛି ଯେଉଁଟା ଆମେ ଆଲୋଚନା କରୁଥିଲୁ, ଏଇ ଯେଉଁ 24.16% ରହିଛି, ସେଟାକୁ ଆମେ ଆହୁରି ବୃଦ୍ଧି କରିପାରିବା, ଯାହାଦ୍ୱାରା କି ଆମେ ଆମର ଯେଉଁ ରହିଛି ଲକ୍ଷ୍ୟ ସେଟାକୁ ଆମେ ପୂରଣ କରିପାରିବା। ଏବଂ ଏହାଦ୍ୱାରା ଆମର ଯେଉଁ ପରିବେଶ ସନ୍ତୁଳନ ହେଇପାରିବ, ଠିକ୍ ଭାବରେ ହେଇପାରିବ। ଏବଂ ବର୍ତ୍ତମାନ ଯେଉଁ ପରିପ୍ରେକ୍ଷୀରେ ଯେଉଁ ଜନସଂଖ୍ୟା ବୃଦ୍ଧି ଏବଂ ଦ୍ରୁତ ଶିଳ୍ପାୟନ, ତାହାଦ୍ୱାରା ଯେଉଁ ପରିବେଶ ଦୂଷିତ ହେଉଛି, ତାକୁ ମଧ୍ୟ ଆମେ କିଛିଟା ଭାବରେ ରୋକିପାରିବା।
1: ଆଜ୍ଞା, ତେବେ ସୁଦର୍ଶନ ବାବୁ, ସବୁଆଡେ ଗଛ ଲଗା ହେବ ଏବଂ ସମସ୍ତେ ଉତ୍ସାହିତ ହେବେ, ତେବେ ଶେଷରେ ଆପଣ କଣ କହିବେ ଶ୍ରୋତାବନ୍ଧୁମାନଙ୍କ ପାଇଁ, ବା ଯେଉଁମାନେ ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ଶୁଣୁଛନ୍ତି, ଯେ ପ୍ରକୃତରେ ଆମର ଯୋଉ ଆଭିମୁଖ୍ୟ ରହିଛି ତାକୁ କେମିତି ସଫଳ କରିବା?
0: ଜଙ୍ଗଲ ବାହାରେ ବୃକ୍ଷରୋପଣ କରିବା ଲାଗି ଆମର ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ପ୍ରୋତ୍ସାହନ ଅଛି। ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ଜଙ୍ଗଲ ବାହାରେ ବୃକ୍ଷରୋପଣ, ଯଥା ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର ଆମର ରାଜ୍ୟ ସରକାର ଦେଉଛନ୍ତି, ପ୍ରତିବର୍ଷ ଦେଉଛନ୍ତି, ଏବଂ ପ୍ରତି ବ୍ଲକରେ ଜଣେ ପ୍ରକୃତି ବନ୍ଧୁ ଏବଂ ଜଣେ ପ୍ରକୃତି ମିତ୍ର ପୁରସ୍କାର ଏବେ ପାଉଛନ୍ତି। ଯଦି ସେମାନେ ସ୍ୱେଚ୍ଛାକୃତ ଭାବରେ ନିଜେ ବୃକ୍ଷରୋପଣ କରିଥିବେ ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବେ, ସେଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆହେଉଛି। ପ୍ରକୃତି ବନ୍ଧୁମାନଙ୍କୁ 5,000, ପ୍ରକୃତି ମିତ୍ର 10,000, ତାଛଡ଼ା ମଧ୍ୟ ଭାରତ ସରକାରଙ୍କର ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର ରହିଛି, ଏବଂ ଇନ୍ଦିରା ଗାନ୍ଧୀ ପର୍ଯ୍ୟାବରଣ ପୁରସ୍କାର ମଧ୍ୟ ରହିଛି। ଏଭଳି ବିଭିନ୍ନ ପ୍ରକାର ସବୁ ପ୍ରୋତ୍ସାହନ ସବୁ ରହିଛି ସରକାର ଲୋକମାନଙ୍କ ଭିତରେ ବୃକ୍ଷରୋପଣ ଏବଂ ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏଇଭଳି ବିଭିନ୍ନ ପ୍ରକାର ଆୱାର୍ଡ ମାନ ବା ପୁରସ୍କାର ମାନ ସରକାର ସୃଷ୍ଟି କରିଛନ୍ତି। ତେଣୁ ମୋର ଆଜିର ବାର୍ତ୍ତା ହେଉଛି, ଏ ପୁରସ୍କାରକୁ ଆଖି ଆଗରେ ରଖି ଆପଣମାନେ କାର୍ଯ୍ୟ କରନ୍ତୁ ନାହିଁ, ଆପଣମାନେ କାର୍ଯ୍ୟ କରି ଚାଲନ୍ତୁ, ବୃକ୍ଷରୋପଣ କରି ଚାଲନ୍ତୁ। ଏବଂ ବୃକ୍ଷର ମହତ୍ତ୍ୱ କ'ଣ ଆପଣମାନେ ସମସ୍ତେ ଜାଣିଛନ୍ତି, ତେଣୁ ପୁରସ୍କାର ରାଶିକୁ ଆଖି ଆଗରେ ନ ରଖି ଯେତେ ଖାଲି ଜାଗା ଅଛି ସରକାରଙ୍କର ବା ନିଜର ବାଡ଼ି ଘରେ ଯେଉଁ ଖାଲି ଜାଗା ଅଛି ସେଠାରେ ବୃକ୍ଷରୋପଣ କରି ଚାଲନ୍ତୁ। ଆମେ ଯେଉଁ ଆଜିକାଲି ଦେଖୁଛେ ଜଙ୍ଗଲ ବାହାରେ ଯେଉଁ ଗଛମାନ ଅଛି ତାକୁ କେହି ଲଗେଇ ନାହାନ୍ତି, ଅଧିକାଂଶ ଦେଖିବେ ଆପଣ ଘରକୁ ଫଳ ଆସିଲା ବା ଯାହା କିଛି ଆସିଲା ଆପଣ ଖାଇଲେ ତାର ମଞ୍ଜିକୁ ଫୋପାଡ଼ି ଦେଲେ, ସେଇ ମଞ୍ଜିରୁ ହିଁ ଗଛ ହେଇଛି। ଗାଁ

0: ଗଛ ଆପଣ ଦେଖିବାକୁ ପାଉଛନ୍ତି, ତାକୁ କେହି ରୋପଣ କରିନାହିଁ। ଏହିଭଳି ବିଭିନ୍ନ ପ୍ରକାର ଫଳ ଖାଇ ଆମେ ଫୋପାଡ଼ି ଦେବା ଦ୍ୱାରା ସେସବୁ ଗଛ ହେଇଛି। ତେଣୁ ଗାଁ ବ୍ୟତୀତ ଗାଁ ବାହାରେ ଯେଉଁ ଫାଙ୍କା ଜାଗା ସବୁ ରହିଛି ସେଥିରେ ଆପଣମାନେ ବୃକ୍ଷରୋପଣ କରନ୍ତୁ ଏବଂ ତାର ସୁରକ୍ଷା ଦିଅନ୍ତୁ ଏବଂ ତାକୁ କେମିତି ସଫଳ କରିବେ ସେ ଦିଗରେ ଆପଣ ଯତ୍ନବାନ ହୁଅନ୍ତୁ ଏବଂ ଦେଖିବେ ଆପଣଙ୍କୁ ପୁରସ୍କାର ଆସି ଆପେ ଆପେ ଆପଣଙ୍କୁ ସରକାର ଡାକିକି ପୁରସ୍କାର ଦେବେ।
1: ନିଶ୍ଚିତ ପୁରସ୍କାର ତ ଆମେ ସେ ଗଛ ଲଗେଇଲେ ମୁଁ ଭାବୁଛି ସେଇଟା ହିଁ ସନ୍ତୁଷ୍ଟି ଆମର, ଏବଂ ସେ ଯୋଉ ପରିବେଶ ପାଇଁ ବା ଏଇ ସମାଜ ପାଇଁ ଯଦି ଆମେ ଦାନ କଲେ ଯୋଉ ପୁଣ୍ୟ କାମ କଲେ ମୁଁ ଭାବୁଛି ସେ ହିଁ
0: ପୁରସ୍କାର।
1: ତେବେ ଯାହା ହଉ ସୁଦର୍ଶନ ବାବୁ, ଆପଣ ଆଲୋଚନାକୁ ଆସିଲେ, ଆମେ ଆଲୋଚନା କଲେ ଜଙ୍ଗଲ ବାହାରେ ବୃକ୍ଷରୋପଣ ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନଙ୍କୁ ଏବଂ ଶପଥ ନେବା ପାଇଁ ଆମେ ବ୍ରତି କରିବା ଚାରାଟି ଆଣିବା, ତାକୁ ଠିକ ଭାବରେ ଲଗେଇ ତାର ଯତ୍ନ ନେବା ପିଲା ଭଳି ଏବଂ ଗୋଟେ ମହାଦ୍ରୁମରେ ପରିଣତ କରିବା ପାଇଁ ଆମେ ଚେଷ୍ଟା କରିବା। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆଲୋଚନା ଜଙ୍ଗଲ ବାହାରେ ବୃକ୍ଷରୋପଣ, ବିଶେଷଜ୍ଞ ଥିଲେ ଓଡ଼ିଶା ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ସୁଦର୍ଶନ ପାତ୍ର। ତାଙ୍କ ସହ

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ନେଇଛୁ ଅଭିମାନ ଚଳଚ୍ଚିତ୍ରର, କଣ୍ଠ ଦେଇଛନ୍ତି ସ୍ୱରୂପ ଚକ୍ରବର୍ତ୍ତୀ ଏବଂ ରାଣୀ ବର୍ମା।

ଅନୁରାଗ ଚଳଚ୍ଚିତ୍ରରେ ଗୀତରେ କଣ୍ଠ ଦେଇଥିଲେ ଚିତ୍ତ ଜେନା। ପରବର୍ତ୍ତୀ ଗୀତଟି ଆକାଶଦୀପ ଚଳଚ୍ଚିତ୍ରର କଣ୍ଠଦାନ କରିଛନ୍ତି ତୃପ୍ତି ଦାସ।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ଅଲଖ ବିଶ୍ୱାଳଙ୍କ ରଚନାରୁ କଣ୍ଠଶିଳ୍ପୀ ସୁବାସ ଦାସ।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, କିଛି ସମୟ ମଧ୍ୟରେ।

0: 12 bronze in Japan. Indian duo Kamaljeet and Suruchi Singh won gold in the mixed team 10-meter air pistol event in Nagoya, Japan today. The pair shot 484.6 in the final to finish 6.6 points ahead of South Korea's Sui Hong Hong and Gao Chun, who took silver with 478. Indian long-distance runner Gulveer Singh won the silver medal in the men's 10,000-meter race at the Asian Games. Indian athlete Baranika Elangovan won the bronze medal in the women's pole vault at the Asian Games. Another Indian athlete, Manpreet Kaur, won the bronze medal in the women's shot put. In table tennis, Indian mixed doubles pair of Diya Chitale and Manush Shah settled for a bronze medal after losing to world champions in Chinese combination Wang Huihing and Sung Hingha, 0-3. The India Met Department, IMD, has issued a red colour warning for heavy to very heavy rainfall with isolated extremely heavy rainfall over Uttar Pradesh and Uttarakhand tomorrow. According to IMD, heavy to very heavy rainfall is likely over Chhattisgarh and Madhya Pradesh tomorrow. The districts that are likely to receive heavy rainfall include Rampur, Pilibhit, Bareilly, Shahjahanpur and Bharaich. Meanwhile, districts of Madhya Pradesh which are expected to receive rainfall include Satna, Chhatarpur, Tikamgarh and Niwari. And now, before we end the bulletin, the headlines once again. Prime Minister Narendra Modi says rural transformation and women's self-reliance mark India's progress, highlights importance of social service, social reform and positive change. Centre extends AFSPA in disturbed areas of Manipur, Nagaland and Arunachal Pradesh for another 6 months. External Affairs Minister S. Jayashankar calls for text-based negotiations to ensure meaningful UN reforms, criticizes those opposing change. And at Asian Games in Japan, India's overall medal tally reaches 23, with 2 gold, 9 silver and 12 bronze. Pair of Kamaljeet and Suruchi Singh clinch gold in mixed team 10-meter air pistol event. Long-distance runner Gulveer Singh wins silver in men's 10,000-meter race. Baranika Elangovan bags bronze in women's pole vault. And that's all in the news at 9. Good night.
1: Akashvani Katak Prachar Kuruchu Vidhan Sabha Samikhya Prastuta Kuruchanti Barishtha Sambadika Himanshu Prasant Singh Upasthapana Santosh Kumar Sahu
2: ବର୍ଷାକାଳୀନ ଅଧିବେଶନର ଆଜି ଥିଲା ଚତୁର୍ଥ କାର୍ଯ୍ୟ ଦିବସ। ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ମାତ୍ର 4 ମିନିଟ୍ ପାଇଁ ଚାଲିପାରିଥିଲା। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜ ନିଜ ବିଭାଗର ଉତ୍ତର ରଖିଥିଲେ। ତେବେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ଅଧିବେଶନରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ତେବେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପାଇଁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା। ବିରୋଧୀ ସଦସ୍ୟମାନେ କିନ୍ତୁ ହଟ୍ଟଗୋଳ ଜାରି ରଖିଥିଲେ। ହଟ୍ଟଗୋଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ 4 ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିଜେଡି ସଦସ୍ୟମାନେ ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ବିରୋଧ କରି ଗୃହ ମଧ୍ୟରେ ଆସି ପ୍ରତିବାଦ କରିଥିଲେ। ପରେ କଂଗ୍ରେସ ସଦସ୍ୟମାନେ ସମାନ ପ୍ରସଙ୍ଗରେ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ରିପୋର୍ଟର୍ସଙ୍କ ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ହଟ୍ଟଗୋଳ ମଧ୍ୟରେ ବିଜେପି ବିଧାୟକ ଡକ୍ଟର ଫକୀରମୋହନ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଥିଲେ 2026-27 ଶିକ୍ଷାବର୍ଷ ପାଇଁ ତେଲକୋଇ ମୁକ୍ତ ବିଦ୍ୟାଳୟ ଶିକ୍ଷାକେନ୍ଦ୍ରରେ ଅଦ୍ୟାବଧି 26 ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ 150 ପରୀକ୍ଷାର୍ଥୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏକ ପରୀକ୍ଷା କେନ୍ଦ୍ରର ଚୟନ କରାଯାଇଥାଏ। ଏଥିନିମନ୍ତେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ପ୍ରସ୍ତାବିତ ପରୀକ୍ଷା କେନ୍ଦ୍ରକୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅନୁମୋଦନ କଲାପରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଦେବା ନିମନ୍ତେ ବ୍ୟବସ୍ଥା ହୋଇଥାଏ। ଡକ୍ଟର ନାୟକ ଅତିରିକ୍ତ ପ୍ରଶ୍ନ ଆକାରରେ ପଚାରିଥିଲେ ଯେ ତେଲକୋଇର ଛାତ୍ରଛାତ୍ରୀମାନେ ସୁଦୂର କେନ୍ଦୁଝରକୁ ପରୀକ୍ଷା ଦେବାକୁ ଯାଉଥିବାରୁ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ। ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ ମାର୍ଗଦର୍ଶିକା ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ।

ପ୍ରଶ୍ନଟି ଥିଲା ବିଜେପି ବିଧାୟକ ଅମର କୁମାର ନାୟକଙ୍କର। ବର୍ଚୁଣାରେ ଶିଳ୍ପାନୁଷ୍ଠାନ ସଂକ୍ରାନ୍ତରେ ଥିବା ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ବର୍ଚୁଣା ନିର୍ବାଚନ ମଣ୍ଡଳୀରେ ପାଞ୍ଚଟି ବୃହତ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି। ଏହି ଶିଳ୍ପାନୁଷ୍ଠାନରେ 1209,50,00,000 ବିନିଯୋଗ କରାଯାଇ 4,126 ନିଯୁକ୍ତି ସୁଯୋଗ ସୃଷ୍ଟିର ଆକଳନ କରାଯାଇଛି। କମ୍ପାନୀମାନଙ୍କ ଦ୍ୱାରା ଯାଜପୁର ଜିଲ୍ଲାରେ 2021-22 2025-26 ବର୍ଷ ମଧ୍ୟରେ ସିଏସ୍ଆର୍ କାର୍ଯ୍ୟ ପାଇଁ 163,03,00,000 ଖର୍ଚ୍ଚ କରାଯାଇଛି। ଏହି ଅର୍ଥ ସୈନ୍ୟବାହିନୀର ଯବାନ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷା ଓ ଦକ୍ଷତା ବିକାଶ, ପରିବେଶ, ଲିଙ୍ଗଗତ ସମାନତା, ସ୍ୱାସ୍ଥ୍ୟ ସେବା, ଐତିହ୍ୟ ସଂରକ୍ଷଣ, ଗ୍ରାମ୍ୟ ଉନ୍ନୟନ, କ୍ରୀଡ଼ା ଓ ସ୍ୱଚ୍ଛ ଭାରତ ଆଦି କାର୍ଯ୍ୟକ୍ରମରେ ବିନିଯୋଗ ହୋଇଛି। ତେବେ ମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଉପବାଚସ୍ପତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ବିଧାନସଭାରେ ବିଦ୍ୟାଳୟ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଆଦି ବିଭାଗ ଉପରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ପ୍ରଦାନ କରିଥିଲେ। ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ରାଜ୍ୟରେ 26,777 ସରକାରୀ ପ୍ରାଥମିକ ବିଦ୍ୟାଳୟ, 15,724 ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, 4,918 ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ 982 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ରାଜ୍ୟର 702 ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିବାବେଳେ 42 ଉଚ୍ଚ ପ୍ରାଥମିକ, 2 ମାଧ୍ୟମିକ ଓ 87 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ପାଠ ପଢ଼ାଉଛନ୍ତି। ସେହିଭଳି 702 ପ୍ରାଥମିକ ବିଦ୍ୟାଳୟର ଗୋଟିଏ ବଖରା ଶ୍ରେଣୀଗୃହ ଥିବାବେଳେ 37 ଉଚ୍ଚ ମାଧ୍ୟମିକ ଓ 73 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବଖରାଏ ଘର ଚାଲିଛି। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଭାଷା ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଖାରବେଳ ନଗରଠାରେ 2009 ଏକ ଜମି ଯୋଗାଇ ଦେଇଥିଲେ। ପ୍ରତିଷ୍ଠାନର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ 2005-06 ଆର୍ଥିକ ବର୍ଷରେ 1,05,000 ଯୋଗାଇ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଯୋଗାଇ ଦେଇଥିବା ଜମିକୁ 2018 ଭୁବନେଶ୍ୱର ମହାନଗର ନିଗମକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନିର୍ମାଣ ପାଇଁ କୌଣସି ଜମି ଉପଲବ୍ଧ ନାହିଁ। ପ୍ରତିଷ୍ଠାନର କାର୍ଯ୍ୟାଳୟ ଏବେ ସଂସ୍କୃତି ଭବନଠାରେ ଚାଲୁଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ 2006 ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ କମିଟି ଓ ସାଧାରଣ ପରିଷଦ ଦ୍ୱାରା ସର୍ବମୋଟ 31 ପଦବୀ ସୃଷ୍ଟି କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଡାକ୍ତର ସିଏସ୍ ରାଜନ ଏକ୍କା ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦର୍ଶାଇଛନ୍ତି ଯେ 2020-21 ବର୍ଷରେ ଛାତ୍ରଛାତ୍ରୀଙ୍କ ପୋଷାକ ପାଇଁ 277,68,00,000 ବ୍ୟୟ ହୋଇଥିବା ବେଳେ 2025-26 ବର୍ଷରେ ତାହା 541,00,000 ଅତିକ୍ରମ କରିଯାଇଛି। 2020-21 ବର୍ଷରୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ବାବଦରେ 2,501,85,00,000 ବ୍ୟୟ ହୋଇଛି। ସରକାରଙ୍କର ପ୍ରଚଳିତ ମାର୍ଗଦର୍ଶିକା ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣବତ୍ତା ନିଶ୍ଚିତ କରାଯାଇ ପୋଷାକ କ୍ରୟ ହେଉଛି। ଜିଲ୍ଲାସ୍ତରୀୟ ଚୟନ କମିଟି ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ପୋଷାକ କ୍ରୟ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଉଛି। ଭତ୍ତା ପ୍ରଦାନ ସଂକ୍ରାନ୍ତରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ମୋଟ 36,75,008 ହିତାଧିକାରୀ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ 20,33,969 ହିତାଧିକାରୀ ବିଭିନ୍ନ ପ୍ରକାରର ସାମାଜିକ ଭତ୍ତା ପାଉଛନ୍ତି। ନିୟମିତ ଭତ୍ତା ନ ପାଇବା ଓ ଦୂରସ୍ଥାନକୁ ଯିବା ସମ୍ବନ୍ଧରେ କିଛି ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁମାନଙ୍କର ଆଧାର ସିଡିଂ ନାହିଁ ସେମାନଙ୍କ କ୍ଷେତ୍ରରେ ବିଳମ୍ବ ହେଉଛି। ମଧୁବାବୁ ଯୋଜନାରେ ସାମିଲ କୌଣସି ହିତାଧିକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇନାହାନ୍ତି। ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତ ମହିଳା ଭତ୍ତା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି।

ବଜେଟ୍ ସୀମା ଅନୁଯାୟୀ ପ୍ରତି ମାସରେ ମଞ୍ଜୁରୀ ପ୍ରଦାନ କରାଯାଉଛି। ସମସ୍ତ ବଞ୍ଚିତ ଆବେଦନର ତ୍ୱରିତ ଯାଞ୍ଚ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ସମସ୍ତ ନୂଆ ଯୋଗ୍ୟ ଆବେଦନକାରୀଙ୍କୁ ଭତ୍ତା ପ୍ରଦାନ ଲାଗି ବ୍ୟବସ୍ଥା କରିଛନ୍ତି। କୁଳ ସଚିବମାନଙ୍କ ବିରୁଦ୍ଧରେ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତରେ ବିଜେଡି ବିଧାୟକ ଶାରଦା ପ୍ରସାଦ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ

0: ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର 17 ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ 4 କୁଳ ସଚିବଙ୍କ ବିରୁଦ୍ଧରେ ନକାରାତ୍ମକ ଟିପ୍ପଣୀ ପ୍ରାପ୍ତ ହୋଇଥିଲା। ସେମାନଙ୍କ ମଧ୍ୟରୁ 2 କୁଳ ସଚିବ ଅନ୍ୟତ୍ର ବଦଳି ହୋଇସାରିଛନ୍ତି। ଅନ୍ୟ 2 ବିରୁଦ୍ଧରେ ପ୍ରାପ୍ତ ଅଭିଯୋଗ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଛି ଏବଂ ଉକ୍ତ ମାମଲାଗୁଡ଼ିକର ସତ୍ୟତା ପରୀକ୍ଷଣ କରାଯାଇ ଉଚିତ ନିଷ୍ପତ୍ତି ନିଆଯିବ। ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶ ବାହାରେ ରାଜ୍ୟ ସରକାର ଆୟୋଜିତ କରୁଥିବା ଇଭେଣ୍ଟ ସଂକ୍ରାନ୍ତରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ 2024 ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ବିଦେଶରେ 2 କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସିଙ୍ଗାପୁରଠାରେ ଆୟୋଜିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ ପାଇଁ 7,50,00,000 ଟଙ୍କା ବ୍ୟୟ ହୋଇଛି। UAEଠାରେ ଆୟୋଜିତ କାର୍ଯ୍ୟକ୍ରମର ହିସାବ ଚୂଡ଼ାନ୍ତ ହୋଇପାରି ନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ 15% ଥିବା ହାର ଚଳିତ ବର୍ଷ 14.1%କୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ 2023-24 ଅଧାରୁ ପାଠ ଛାଡିଥିବା ପିଲାଙ୍କ ହାର 12.80% ଥିଲା। 2024-25 ତାହା 15%କୁ ବୃଦ୍ଧି ପାଇଥିଲା। ନୂତନ ତଥ୍ୟ ଅନୁଯାୟୀ 2025-26 ଏହା 14.1%କୁ ଖସିଛି, ଯାହା ଏହା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବକୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବିଦ୍ୟାଳୟ ବାହାରେ ରହିଯାଇଥିବା ଶିଶୁଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ରାଜ୍ୟରେ ସ୍କୁଲ ବାହାରେ ରହୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶା ଶିକ୍ଷା ସର୍ବେକ୍ଷଣରେ 2,16,131 ପିଲା ସ୍କୁଲ ବାହାରେ ଥିବା ଚିହ୍ନଟ ହୋଇଥିବା ବେଳେ 79,996 ପୁଣି ବିଦ୍ୟାଳୟକୁ ଫେରାଇ ଅଣାଯାଇଛି। ତେବେ ଆହୁରି 1,36,135 ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଉତ୍ତରରେ କହିଛନ୍ତି। ରାଜ୍ୟରେ 460 ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ବି 833 ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି। ସେହିପରି ରାଜ୍ୟର 374 ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ରାଜ୍ୟର ସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ମୋଟ 13,903 ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସରକାରୀ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶିକ୍ଷାଦାନ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ 4,264 ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ 12,000 ଟଙ୍କା ପାରିଶ୍ରମିକରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷକ ଅଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଅଧିକ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ନୂତନ ପୁସ୍ତକରେ ମୋଟ 1,741 ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ପାଇଁ 10 ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ବିଧାନସଭାରେ ଲିଖିତ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି ଯେ ତ୍ରୁଟି ପାଇଁ ଦାୟୀ 6 ସହ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଶିକ୍ଷକ ଶିକ୍ଷା ଗବେଷଣା ଏବଂ ତାଲିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ସହ ନିର୍ଦ୍ଦେଶକଙ୍କୁ ଚାକିରିର ନିଲମ୍ବନ କରାଯାଇଛି। ମୋଟାମୋଟି ଭାବେ ଆଜି ବିଧାନସଭାରେ ଗତ 3 ଭଳି ବିରୋଧୀ ସଦସ୍ୟଙ୍କ ପ୍ରତିବାଦ ଜାରି ରହିଥିଲା। ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ପ୍ରତିବାଦ କରିବାରୁ ପ୍ରଶ୍ନକାଳ ଆଜି ମାତ୍ର 4 ଚାଲିପାରିଥିଲା। ସେହିଭଳି ଗୃହକୁ ସ୍ୱାଭାବିକ କରିବାକୁ ଆଜି ଡକାଯାଇଥିବା ସର୍ବଦଳୀୟ ବୈଠକରୁ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅପରାହ୍ନ ଅଧିବେଶନ ବି ହଟ୍ଟଗୋଳରେ ସରିଥିଲା। ଗୃହରେ ଆଜି ସଂଖ୍ୟାଧିକ ସଦସ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ବିଧାନସଭା ସମୀକ୍ଷା ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ବିଧାନସଭା ସମୀକ୍ଷାଟିକୁ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ହିମାଂଶୁ ପ୍ରସାଦ ସିଂ। ସମୀକ୍ଷାଟିକୁ ପଢ଼ି ଶୁଣାଇଛନ୍ତି ସନ୍ତୋଷ କୁମାର ସାହୁ।
1: ପ୍ରଚାର କଲୁ ବିଧାନସଭା ସମୀକ୍ଷା।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ଗାଇଛନ୍ତି ସ୍ନେହା ସତ୍ୟରଞ୍ଜନଙ୍କ ରଚନାରୁ।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଦିଲ୍ ହେ ତୁମ୍ହାରା।